ଆକାଶବାଣୀ ପୁରୀ, ଆଜି ଶୁକ୍ରବାର 1948 ଶତାବ୍ଦ ବୈଶାଖ ମାସ 25 ଦିନ, ଇଂରାଜୀ 2026 ମସିହା ମେ ମାସ 15 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:43। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।

ଏଥର କଣ୍ଠଶିଳ୍ପୀ ଝୁମ୍କି ରଥ, କଣ୍ଠରେ ତାଙ୍କର ନରେନ୍ଦ୍ର ଚଳକୁ ଚାହାଁରେ ସଙ୍ଗାତ, ଚନ୍ଦନ ଚପକୁ ଚାହାଁ, ପଞ୍ଚୁ ପାଣ୍ଡବଙ୍କୁ ସାଙ୍ଗରେ ଧରିଣ ଚାପେ ପିଜେ ଚହୁ ବାହା, ଗୀତିକାର ସଂକର୍ଷଣ ମହାପାତ୍ର।

ପରବର୍ତ୍ତୀ ଭକ୍ତିଗୀତଟି କଣ୍ଠରେ ସଜାଇଛନ୍ତି ଅର୍ଜୁନ ଚରଣ ସମଲ। ସେ ଗାଇଛନ୍ତି ନାରାୟଣ ପ୍ରସାଦ ସିଂଙ୍କ ଗୀତ ରଚନାରୁ ମାଘ ମା ଦୁର୍ଗା ଜୟ ମା ଭବାନୀ ମଙ୍ଗଳମୟୀ ମା ସ୍ନେହମୟୀ ଜନନୀ।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଭକ୍ତି ଗୀତ 103.4 FM ରଘୁନାଥ ପୃଷ୍ଟିଙ୍କ ଗୀତ ରଚନାରୁ। ଏଥର କଣ୍ଠଦାନ କରିଛନ୍ତି ପ୍ରସନ୍ନ କୁମାର ମିଶ୍ର। ଜଗମୋହନ ହେ ଜଗମୋହନ, କାଳିଆ ସୁନାମ ରଙ୍ଗ ରତନ, ଲଗାଇ ଦେଇଛୁ ଏମିତି ବିରତି ତୋତେ ଛାଡ଼ି କାହିଁ ନ ବୁଝେ ମନ।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଭକ୍ତି ଗୀତ। ଶ୍ରୋତାବନ୍ଧୁ, ଆସନ ଶୂନ୍ୟବା କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ବୁଧ ପ୍ରସାଦ ରାଓଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ବୈଷ୍ଣବ ପାଣି। ମନ ପକ୍ଷୀ ମୋର ଉଡ଼ି ଉଡ଼ି ଯା, ନୀଳା ଚଳେ ନିତ୍ୟ ଲୀଳା ଦର୍ଶନ କରିବୁ ଆ।

ଆପଣ ଯେଉଁଠି ଥାଆନ୍ତୁ, ଦୂରରେ ଥାଆନ୍ତୁ କି ପାଖରେ ଥାଆନ୍ତୁ, ନିଜ ମନକୁ ପକ୍ଷୀ କରି ଉଡ଼େଇ ଦିଅନ୍ତୁ ସେଇ କାଳିଆ ପାଖକୁ। ସମର୍ପଣ ଭାବନା ଥିଲେ ସେ ନିଶ୍ଚୟ ଭକ୍ତର ଡାକ ଶୁଣିବେ ଆଉ ଆଶିଷ ପ୍ରଦାନ କରିବେ। ଏଥିସହିତ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନାକୁ ଆମେ ଏଇଠି ରଖୁଛୁ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଦିବାକର ମହାନ୍ତି, ଝୁମକି ରଥ, ଅର୍ଜୁନ ଚରଣ ସାମଲ, ଆରତୀ ମିଶ୍ର, ପ୍ରସନ୍ନ କୁମାର ମିଶ୍ର ଏବଂ ବୁଧପ୍ରସାଦ ରାଓ।

0: ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଶ୍ରୋତା ବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଏଇ କିଛି ସମୟ ମଧ୍ୟରେ ଅନୁଚିନ୍ତା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆକାଶବାଣୀ କଟକ ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ନୃସିଂହ ଚରଣ ମଲ୍ଲିକ।

ସମଗ୍ର ମାନବ ସମାଜରେ ପ୍ରତ୍ୟେକ ବ୍ୟକ୍ତି ଏ ସଂସାରରେ ଦୁଇଟି ଜିନିଷ ପାଇବା ଆଶାରେ ଜୀବନ ପରିଚାଳିତ କରିଥାଏ। ଏ ଦୁଇଟି ହେଉଛି ଶ୍ରେୟ ଓ ପ୍ରେୟ। ଶ୍ରେୟ ସାଧନା ସାଧ୍ୟ, ପ୍ରେୟ ସହଜ ସାଧ୍ୟ। ଶ୍ରେୟ ପାରମାର୍ଥିକ ଭଗବତ ଚିନ୍ତନ ଉପରେ ଆଧାରିତ, ପ୍ରେୟ ବିଷୟ ଭୋଗ ଉପରେ ଆଧାରିତ। ସାଧାରଣ ମଣିଷ ପ୍ରେୟ ମାର୍ଗଟିକୁ ବାଛି ନେଇଥାନ୍ତି। ଆହାର, ଭୟ, ନିଦ୍ରା, ମୈଥୁନ ସେମାନଙ୍କର ଜୀବନ। ଇନ୍ଦ୍ରିୟମାନଙ୍କୁ ବିଷୟ ଅଭିମୁଖୀ କରି ବସ୍ତୁ ଓ ସମ୍ପର୍କମାନଙ୍କ ଭୋଗରେ ସମଗ୍ର ଜୀବନ କଟାଇ ଦିଅନ୍ତି। ଏହି ପ୍ରକାର ଭୋଗ ମାନବ ଇତର ଅନ୍ୟାନ୍ୟ ପ୍ରାଣୀ ମଧ୍ୟ କରନ୍ତି। ତେବେ ମନୁଷ୍ୟ ଓ ପଶୁ ମଧ୍ୟରେ ଅନ୍ତର ରହିଲା କେଉଁଠି? ଅନ୍ତର ହେଉଛି ମନୁଷ୍ୟ ଏକ ବିବେକୀ ପ୍ରାଣୀ। ବୁଦ୍ଧିର ପ୍ରୟୋଗ ଦ୍ୱାରା ତାର ଜୀବନ ପରିଚାଳିତ ହୋଇଥାଏ। ଭଲ ମନ୍ଦ, ପାପ ପୁଣ୍ୟ, ନ୍ୟାୟ ଅନ୍ୟାୟ, କରଣୀୟ ଅକରଣୀୟ ଇତ୍ୟାଦି ବିଚାର କରିବାର ସାମର୍ଥ୍ୟ ମନୁଷ୍ୟର କେବଳ ଥାଏ। ଶ୍ରେୟ ମାର୍ଗରେ ଜୀବନ ବିତାଇଲେ ଆନନ୍ଦ, ତୃପ୍ତି, ଶାନ୍ତି ଓ ପୂର୍ଣ୍ଣତା କେବଳ ଏହି ଜନ୍ମ ପାଇଁ ଉପଲବ୍ଧ ହୋଇନଥାଏ, ପରଜନ୍ମ ପାଇଁ ପୁଞ୍ଜି ଖଟାଇଥାଏ। ବିଷୟ ଭୋଗରେ ଆନନ୍ଦ ଖଣ୍ଡିତ ଓ ବିଚ୍ଛିନ୍ନ, କିନ୍ତୁ ଶ୍ରେୟ ପ୍ରାପ୍ତିର ଆନନ୍ଦ ଅଖଣ୍ଡ ଓ ନିରବିଚ୍ଛିନ୍ନ। ଶ୍ରେୟ ଲକ୍ଷ୍ୟରେ ପହଞ୍ଚିବା ମାର୍ଗ କଷ୍ଟସାଧ୍ୟ ଓ ଦୃଢ଼ ମନୋବଳ ଉପରେ ନିର୍ଭର କରେ। ଏହି ମାର୍ଗରେ ଗତି କରିବା ସମୟରେ ନାନା ପ୍ରକାର ପ୍ରତିବନ୍ଧକ ଓ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ, କିନ୍ତୁ ସାଧକ ତାର ସାଧ୍ୟବସ୍ତୁ ପ୍ରାପ୍ତି ପର୍ଯ୍ୟନ୍ତ ଦୃଢ଼ ଓ ଧୈର୍ଯ୍ୟଶୀଳ ହୋଇ ଚାଲିଥାଏ। ଲକ୍ଷ୍ୟସ୍ଥଳରୁ ସେ କେବେ ବିଚ୍ୟୁତ ହୋଇନଥାଏ। ପୁରାଣ ବର୍ଣ୍ଣିତ ନଚିକେତା, ଧ୍ରୁବ, ପ୍ରହ୍ଲାଦଙ୍କ ପରି ଚରିତ୍ରର ଉଦାହରଣ ନିଆଯାଇପାରେ। ଶ୍ରେୟ ମାର୍ଗରେ ସାଧକ ସାଧ୍ୟ ସାଧନା ମଧ୍ୟରେ ଉପଯୁକ୍ତ ସମନ୍ୱୟ ଆବଶ୍ୟକ। ଏହି ମାର୍ଗରେ ରାମାୟଣରେ ସୀତାଠାବ ପ୍ରସଙ୍ଗରେ

0: ହନୁମାନଙ୍କ ଭୂମିକା ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ। ବାନରରାଜ ସୁଗ୍ରୀବଙ୍କର ଆଦେଶ ପାଇ ଅତୁଳିତ ବଳର ଅଧିକାରୀ ବୀର ହନୁମାନଙ୍କର ଲଙ୍କା ଗମନ ସମୟରେ ନାନା ପ୍ରକାର ପ୍ରତିବନ୍ଧକ ଓ ବିଘ୍ନମାନ ଦେଖାଦେଇଛି। ପ୍ରଥମେ ସାଗର ଗର୍ଭରେ ଲୁକାୟିତ ଭାବେ ଥିବା ମୈନାକ ପର୍ବତ ହନୁମାନଙ୍କୁ ପଥଶ୍ରମରୁ ବିଶ୍ରାମ ଦେବା ଛଳରେ ତାଙ୍କର ଗତିରୋଧ କରିବା ପାଇଁ ଉଦ୍ୟମ କରିଛି। ହନୁମାନ ତାଙ୍କର ଆତିଥ୍ୟ ସ୍ୱୀକାର କରି ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି, ଶ୍ରୀରାମଙ୍କର କାର୍ଯ୍ୟ ଶେଷ ନକରି ମୁଁ କେଉଁଠି ବିଶ୍ରାମ ନେଇପାରୁଛି। ଦେବତାମାନେ ହନୁମାନଙ୍କର ନିଷ୍ଠା ଓ ଏକାଗ୍ରତାକୁ ପରୀକ୍ଷା କରିବା ପାଇଁ ସୁରସ ନାମକ ଏକ ବିରାଟ ସର୍ପକୁ ତାଙ୍କ ଯାତ୍ରା ପଥକୁ ଓଗାଳିବା ପାଇଁ ପଠାଇଛନ୍ତି। ସୁରସା ହନୁମାନଙ୍କୁ ଖାଇବାକୁ କହିବାରୁ ହନୁମାନ ରାମଙ୍କ କାର୍ଯ୍ୟ ସରିଲେ ଖାଇବାକୁ ଅନୁରୋଧ କରିଥିଲେ, କିନ୍ତୁ ସୁରସା ତତ୍କ୍ଷଣାତ୍ ଗିଳିଦେବାକୁ ଇଚ୍ଛା କରି ମୁଖ ବିସ୍ତାରିତ କରିବାକୁ ଲାଗିଲେ ଓ ହନୁମାନ ମଧ୍ୟ ଶ୍ରୀରାମଙ୍କର ଅପାର ଶକ୍ତି ପାଇ ବଢ଼ିବାକୁ ଲାଗିଲେ। ସୁରସା ଯେତେବେଳେ 100 ଯୋଜନ ପାଟି ବିସ୍ତାର କଲା, ହନୁମାନ ଅତି କ୍ଷୁଦ୍ର ରୂପ ହୋଇ ପାଟି ମଧ୍ୟରେ ପ୍ରବେଶ କରି ବାହାରି ଆସିଲେ। ଏହି କାର୍ଯ୍ୟ ସମ୍ପାଦନ କରିବା ଦ୍ୱାରା ସେ ତାଙ୍କର ବଳ, ବୁଦ୍ଧି ତଥା ପ୍ରତ୍ୟୁତ୍ପନ୍ନ ମତିର ପରିଚୟ ଦେଇଥିଲେ। ଯାତ୍ରା ପଥରେ ଆକାଶରେ ଉଡ଼ୁଥିବା ଗୋଟିଏ ମାୟାବୀ ରାକ୍ଷସୀକୁ ମଧ୍ୟ ହନୁମାନ ନିହତ କରିଥିଲେ। ସାଗର ଲଙ୍ଘନ କରି ଲଙ୍କା ଦୁର୍ଗରେ ପହଞ୍ଚି ଲଙ୍କାଦେବୀଙ୍କର ପ୍ରତିରୋଧକୁ ସେ ପ୍ରତିହତ କରିଥିଲେ। ଲଙ୍କାଦେବୀ ହନୁମାନଙ୍କର ପଥ ଓଗାଳି ଲଙ୍କା ନଗର ମଧ୍ୟରେ ପ୍ରବେଶ କରିବାକୁ ଦେଇନଥିଲା। ହନୁମାନଙ୍କର ଏକ ଶକ୍ତ ମୁଥମାଡ଼ରେ ରକ୍ତାକ୍ତ ହୋଇ ହନୁମାନଙ୍କର ବଳକୁ ପ୍ରଶଂସା କରି ନଗର ମଧ୍ୟକୁ ଛାଡ଼ି ଦେଇଥିଲା। ସୀତା ଠାବର ଦିବ୍ୟ ସନ୍ଦେଶ ନେଇ ପ୍ରଭୁଙ୍କ ନିକଟକୁ ଫେରି ଆସିଛନ୍ତି। ଏହି ପରିପ୍ରେକ୍ଷୀରେ କେବଳ ହନୁମାନଙ୍କର ସୀତା ଠାବ ପ୍ରସଙ୍ଗ ନୁହେଁ, ଏହି ଅନୁଚିନ୍ତାର ଆଧାରରେ ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ପ୍ରେରଣା ପାଇଥାଏ। ସାହସ, ଧୈର୍ଯ୍ୟ, ବଳ, ସ୍ଥିରତା, ଦୃଢ଼ତା, ନିଷ୍ଠା ପରି ଗୁଣଗୁଡ଼ିକ ଲକ୍ଷ୍ୟ ହାସଲ ପାଇଁ ଏକାନ୍ତ ଅପରିହାର୍ଯ୍ୟ। ପ୍ରତ୍ୟେକ ବ୍ୟକ୍ତି ତାର ଜୀବନ ପଥରେ ଏହି ପ୍ରକାର ଏକ ଆଦର୍ଶକୁ ପାଥେୟ କରି ତାର ଶ୍ରେୟ ବା ଲକ୍ଷ୍ୟସ୍ଥଳରେ ସମସ୍ତ ପ୍ରକାର ବିଘ୍ନ ପ୍ରତିବନ୍ଧକକୁ ଅତିକ୍ରମ କରି ପହଞ୍ଚି ପାରିବ। ତାହା ସାଂସାରିକ ବା ପାରମାର୍ଥିକ ହୋଇପାରେ, ସତ୍ୱଗୁଣ ସମ୍ପନ୍ନ ବ୍ୟକ୍ତିମାନଙ୍କ ଦ୍ୱାରା ଏହା ବିଶେଷ ସହଜ ସାଧ୍ୟ।
1: ଆପଣମାନେ ଶୁଣୁଥିଲେ, ଅନୁଚିନ୍ତା ନିବେଦନ କରିଥିଲେ ନୃସିଂହ ଶରଣ ମଲ୍ଲିକ।
2: ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରର ଆମ କାର୍ଯ୍ୟକ୍ରମ। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତମାନସ। ଆଜି ଶୁଣନ୍ତୁ ଏହାର 76ତମ ଭାଗ। କଣ୍ଠଦାନ କରିଛନ୍ତି ରାଜେନ୍ଦର କଚୁର ଏବଂ ଚତୁର ସେନ।
3: ଏପିସୋଡ୍ 76।

ପ୍ରଚାରକ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ ଆଜି ଶୁଣାଇଲୁ ଏହାର 76ତମ ଭାଗ। କଣ୍ଠଦାନ କରିଥିଲେ ରାଜିନ୍ଦର କଚରୁ ଏବଂ ଚତୁର୍ସେନ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଶ୍ରୋତାବନ୍ଧୁ ଏବେ ଶୁଣନ୍ତୁ ସୁନ୍ଦର ଭକ୍ତି ଗୀତଟି, ଗାଇଛନ୍ତି କଳ୍ପନା ବଡ଼।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆପଣ ମଧ୍ୟ ଆମ ଆକାଶବାଣୀର କାର୍ଯ୍ୟକ୍ରମ ଇଣ୍ଟରନେଟ୍ ମାଧ୍ୟମରେ ନ୍ୟୁଜ୍ ଅନ୍ ଏଆର୍ ଆପ୍ ଡାଉନଲୋଡ୍ କରି ଭାରତର ଯେକୌଣସି ସ୍ଥାନରେ ଶୁଣିପାରିବେ 103.4 FM ଆକାଶବାଣୀ ପୁରୀ। ତେବେ ଏଇଠି କହି ରଖୁଛୁ ଆପଣଙ୍କୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ସକାଳ 7:25 ପ୍ରଚାର କରିବୁ ପୁରୀ ପରିକ୍ରମା। 7:55 ରହିଛି ସୁପ୍ରଭାତ ପୁରୀ। ହିନ୍ଦୀ କଥା ଚିତ୍ର ଗୀତ ଶୁଣିପାରିବେ 8:30। 9:30 ରହିଛି ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ ଆଜି ରାତି 9:30। ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ପୂର୍ବାହ୍ନ 10:00। ଅପରାହ୍ନ 5:30 ପ୍ରଚାର କରିବୁ ଯୁବବାଣୀ। ଆଲୋଚନାର ବିଷୟ ରହିଛି ଆନ୍ତର୍ଜାତୀୟ ପରିବାର ଦିବସ, ଉପସ୍ଥାପନା ସିପ୍ରା ମିଶ୍ର ଏବଂ ଭକ୍ତିମୟ ସାବତ। ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ 6:00। 6:10 ରହିଛି ଭକ୍ତି ଗୀତ। ଦେଶାତ୍ମବୋଧକ ସଙ୍ଗୀତ ଶୁଣିପାରିବେ 6:15 ଏବଂ ପରେ ପରେ 6:20 ଶୁଣିବୁ ଆଲବମ୍ ଗୀତ। ଓଡ଼ିଆ କଥା ଚିତ୍ରର ଗୀତ ଶୁଣିପାରିବେ 7:00। କୃଷି ହଲଚଲ ଶୁଣିବାର ସମୟ ରହିଛି 7:30। ବିଷୟ ରହିଛି ଖରାଟିଆ ପନିପରିବା ଫସଲରେ ରୋଗପୋକ ପରିଚାଳନା। ଅତିଥି ରହିବେ ଉଦ୍ଭିଦ ରୋଗ ବିଭାଗ ଶିକ୍ଷା ଅନୁସନ୍ଧାନ କୃଷି ବିଶ୍ୱବିଦ୍ୟାଳୟର ଡକ୍ଟର ସୁଶ୍ରୀ ସମ୍ପର୍ଣ୍ଣ ମହାପାତ୍ର। ରାତି 8:10 ରହିଛି ହିନ୍ଦୀ କଥା ଚିତ୍ରର ଗୀତ। ଜଗନ୍ନାଥ ଭଜନ ଶୁଣିବାର ସମୟ ରହିଛି ରାତି 10:30। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଏତିକିରେ ଶେଷ ହେଲା। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଏଇ କିଛି ସମୟ ମଧ୍ୟରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଆଇନ ପରିସ୍ଥିତି ସମ୍ପର୍କରେ ବରିଷ୍ଠ ପୁଲିସ୍ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ପୁଲିସ୍କୁ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବା ପାଇଁ ପରାମର୍ଶ ଦେବା ସହ ଜିଲ୍ଲାସ୍ତରରେ ଅଧିକାରୀମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଗୁଆ ପଦକ୍ଷେପ, କ୍ରାଇମ୍ ମ୍ୟାପିଂ ଓ ପୁଲିସ୍ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି,
1: ଆମେ ଗୋଟେ ନୂଆ ଜିନିଷ ଆରମ୍ଭ କରିଛୁ ଯେ କଲେକ୍ଟର ମାନଙ୍କ ସାଙ୍ଗରେ ଡାଇରେକ୍ଟ ଆମେ କେମିତି ସମ୍ବାଦ ରଖିବା। ତ ଆମେ ଅନଲାଇନରେ କଲେକ୍ଟର ଜଣେ ଜଣେ କଲେକ୍ଟରକୁ ତାଙ୍କର ଯୋଉ ଜିଲ୍ଲା ପାଇଁ ଭିଜନ ଅଛି, ବଡ଼ ବଡ଼ ଷ୍ଟ୍ରାଟେଜିକ୍ ପ୍ରୋଜେକ୍ଟ, ସେଇଟା ସେ କଲେକ୍ଟର ଅନଲାଇନରେ ଆମକୁ ପ୍ରେଜେଣ୍ଟ କରନ୍ତି। ଆଉ ସବୁ ସେକ୍ରେଟେରୀ ତାପରେ ଦେଖନ୍ତି ଯେ ଏଇଟା କ'ଣ ଭଲ ଫିଜିବଲ୍ ପ୍ରୋଜେକ୍ଟ ଅଛି, ଆମେ କେମିତି ସାହାଯ୍ୟ କରିପାରିବା। ସେମାନେ ନୋଟ୍ କରନ୍ତି କି ହଁ ଏଇଟା ଆମେ କରିଦେବା, ହେଲ୍ପ କରିବା। ଆଉ ତା ସହିତ ଆମର
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ପ୍ରାୟ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଦୀର୍ଘଦିନରୁ ବିଳମ୍ବିତ ଥିବା ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ କାର୍ଯ୍ୟ 2027 ମସିହା ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ହାଓଡ଼ା ଚେନ୍ନାଇ ମୁଖ୍ୟ କରିଡର ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ ଏହି କରିଡର ମାଧ୍ୟମରେ ଓଡ଼ିଶାରେ 500 ଅତିରିକ୍ତ ଟ୍ରେନ୍ ଚଳାଚଳ କରିପାରିବ। ଅମୃତ ଷ୍ଟେସନ ଯୋଜନା ଅଧୀନରେ ରାଜ୍ୟରେ 69 ରେଳ ଷ୍ଟେସନର ପୁନଃ ବିକାଶ କରାଯାଉଛି। ପ୍ରସ୍ତାବିତ ପୁରୀ କୋଣାର୍କ ରେଳ ସଂଯୋଗୀକରଣ ପ୍ରକଳ୍ପ ପାଇଁ ଏକ ନୂତନ ଡିପିଆର୍ ପ୍ରସ୍ତୁତ ହେଉଛି। ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ଓ ଆଞ୍ଚଳିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି ପରୀକ୍ଷା ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହିତ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ସୂଚନା ଅନୁସାରେ ପୂର୍ବରୁ ଅନୁଷ୍ଠିତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଅଭିଯୋଗ ପରେ ପରୀକ୍ଷାକୁ ବାତିଲ କରାଯାଇଥିଲା। ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ଅଧ୍ୟାଦେଶ ସମ୍ପର୍କିତ ଅଧିସୂଚନା ପ୍ରକାଶ ପାଇଛି। ଏହାଦ୍ୱାରା ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଏବଂ ସୁବିଧାଗୁଡ଼ିକ ପାଇଁ ହିତାଧିକାରୀଙ୍କଠାରୁ 50,000 ଟଙ୍କାର ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ। ସେହିପରି ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ଗୁଡ଼ିକର ବିକ୍ରି ସମୟରେ ସାଧାରଣ କ୍ଷେତ୍ର ଏବଂ ସୁବିଧାର ଅବିଭକ୍ତ ଅଂଶ ଉପରେ କେବଳ 5

0: ପ୍ରତିଶତ ଷ୍ଟାମ୍ପ ଦେୟ ଦେବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ହସ୍ତଶିଳ୍ପ ଆମ ସଂସ୍କୃତିର ସ୍ପନ୍ଦନ ଓ ଅସ୍ମିତାର ନିଦର୍ଶନ। ହସ୍ତଶିଳ୍ପୀମାନେ ସାଂସ୍କୃତିକ ଐତିହ୍ୟର ସଂରକ୍ଷକ ବୋଲି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ହସ୍ତଶିଳ୍ପର ସୁରକ୍ଷା ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ହସ୍ତଶିଳ୍ପୀଙ୍କ କଲ୍ୟାଣକୁ ଆଧାର କରି ଭୁବନେଶ୍ୱରଠାରେ ଓଡ଼ିଶା ହସ୍ତଶିଳ୍ପ ଚିଠା ନୀତି 2026 ପରାମର୍ଶଦାତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାକୁ ଗତବର୍ଷ ପାଇଁ 5 ଜାତୀୟ ପଞ୍ଚାୟତ ପୁରସ୍କାର ମିଳିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ କୋରାପୁଟ ଜିଲ୍ଲା ପରିଷଦ ସର୍ବୋତ୍ତମ ଜିଲ୍ଲା ପଞ୍ଚାୟତ ପୁରସ୍କାର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ଆସନ୍ତା ମାସ 3 ନୂଆଦିଲ୍ଲୀରେ ଏହି ପୁରସ୍କାର ଦିଆଯିବ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ସପ୍ତମ ଶ୍ରେଣୀର ଓଡ଼ିଶା ପାଠ୍ୟପୁସ୍ତକରେ ଶହୀଦ ମାଧୋ ସିଂ ଅଧ୍ୟାୟରେ ରହିଥିବା ମୁଦ୍ରଣଗତ ତ୍ରୁଟିକୁ ଖୁବ୍ ଶୀଘ୍ର ସଂଶୋଧନ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ SCERT ଅତିରିକ୍ତ ନିର୍ଦ୍ଦେଶକଙ୍କ ଜରିଆରେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ପୁସ୍ତକରେ ରହିଥିବା ତ୍ରୁଟି ସଂଶୋଧନ ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ତେବେ କାଳବୈଶାଖୀ ଜନିତ ବର୍ଷା ପରେ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ପାଇଛି। ଆଗାମୀ 2 ମଧ୍ୟରେ ତାପମାତ୍ରା 2-4 ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଗତକାଲି ବଲାଙ୍ଗୀରଠାରେ ସର୍ବାଧିକ ତାପମାତ୍ରା 40.3 ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା, ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚିତକର ଭୂମିକା। ଆଲୋଚକ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।
2: ବିଜ୍ଞାନର ବିଭିନ୍ନ ଦିଗରେ ପ୍ରଗତି ସହିତ ତାଳ ଦେଇ ଚିକିତ୍ସା ବିଜ୍ଞାନରେ ମଧ୍ୟ ବିଭିନ୍ନ ପ୍ରକାର ପ୍ରଗତି ବିଗତ କିଛି ବର୍ଷ ଧରି ଘଟିଅଛି। ଶଲ୍ୟ ଚିକିତ୍ସା ଦ୍ୱାରା ରୋଗୀକୁ ଉପଶମ କରିବାର ଚେଷ୍ଟା କରାଯାଇଥାଏ। ଆଧୁନିକ ଯୁଗରେ ଅନେକ ପ୍ରକାର ଶଲ୍ୟ ଚିକିତ୍ସା ଯାହାକି ପୂର୍ବେ ସମ୍ଭବ ହେଉନଥିଲା ତାହା ଆଜିକାଲି ସମ୍ଭବ ହୋଇପାରୁଛି। ଏଥିପାଇଁ 2 ଜିନିଷ ପ୍ରଣିଧାନ ଯୋଗ୍ୟ। ଗୋଟିଏ, ଶଲ୍ୟ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ଉନ୍ନତ ଯନ୍ତ୍ରପାତି ଏବଂ ଉନ୍ନତ ଶଲ୍ୟ ଚିକିତ୍ସାର ପଦ୍ଧତି ସହିତ ତାଳ ଦେଇ ନିଶ୍ଚେତନ ବିଜ୍ଞାନ ଏବଂ ନିଶ୍ଚେତନ ବିଜ୍ଞାନରେ ବ୍ୟବହୃତ ଔଷଧ ସମ୍ବନ୍ଧୀୟ ସମସ୍ତ ପ୍ରକାର ଜ୍ଞାନ ଏବଂ ସମସ୍ତ ଆଧୁନିକ ଔଷଧ ଯାହାଦ୍ୱାରା ଶରୀରକୁ ଅଧିକ ସମୟ ପାଇଁ ନିଶ୍ଚେତନ ଅବସ୍ଥାରେ ରଖାଯାଇପାରୁଛି ତାହା ସମ୍ଭବ ହେଇଛି। ତେବେ ଆମେମାନେ ସାଧାରଣ ଭାବେ ଭାବୁ ଯେ ନିଶ୍ଚେତକ ବିଶେଷଜ୍ଞ କରନ୍ତି କ'ଣ, ସିଏ କେବଳ ରୋଗୀକୁ ଶୁଆନ୍ତି ନାହିଁ, ରୋଗୀ ଶୋଇଥିଲା ବେଳେ ତାର କିପରି ଅସ୍ତ୍ରୋପଚାର ସଫଳ ହେଇପାରିବ ଏବଂ ଜଟିଳରୁ ଜଟିଳ ଅଙ୍ଗ ବିଶେଷରେ ମସ୍ତିଷ୍କ ହୃଦଯନ୍ତ୍ର ଏସବୁଥିରେ ଶଲ୍ୟ ଚିକିତ୍ସା ପୂର୍ବେ ସମ୍ଭବ ହେଉନଥିଲା କାହିଁକି, ଏହା ଦୀର୍ଘ ସମୟ ଧରି ଆବଶ୍ୟକ କରେ ଏବଂ ସେଥିପାଇଁ କି ସଫଳ ନିଶ୍ଚେତକ ପ୍ରୟୋଗ ସମ୍ଭବ ହେଉନଥିଲା, ଏବେ ତାହା କେବଳ ସଫଳ ନିଶ୍ଚେତକ ପ୍ରୟୋଗ ଦ୍ୱାରା ସମ୍ଭବ ହେଇପାରୁଛି। ବିଭିନ୍ନ ପ୍ରକାର ମଣିଷର ପେଟ ଭିତରେ ଥିବା ଅଙ୍ଗ, ଲିଭର ହଉ, କିଡ଼ନୀ ହଉ, କିମ୍ବା ଅନ୍ତନାଳୀ ହଉ, ଏସବୁଥିରେ ପୂର୍ବରୁ ଅସ୍ତ୍ରୋପଚାର କରିବାକୁ ହେଲେ ପୁରା ପେଟଟିକୁ ଖୋଲି ତାକୁ ଦୁଇ ପାଖକୁ ମେଲା କରି ତା ଭିତରେ ଅସ୍ତ୍ରୋପଚାର କରାଯାଉଥିଲା। ଏବେ ଲାପ୍ରୋସ୍କୋପି ମାଧ୍ୟମରେ ଶରୀରର ଯେକୌଣସି ଅଂଶ ଭିତରକୁ ଯାଇ କ୍ଷୁଦ୍ର କ୍ୟାମେରା ଏବଂ ସେହିଭଳି ସରୁ ଯନ୍ତ୍ରପାତି ସାହାଯ୍ୟରେ ପେଟରେ 2-3 ଛୋଟ କଣା କରି ଅସ୍ତ୍ରୋପଚାର ସମ୍ଭବ ହେଉଛି। ଏସବୁ ସମ୍ଭବ ହେଉଛି କିପରି, ଏସବୁ ପାଇଁ କି ଆବଶ୍ୟକୀୟ ନିଶ୍ଚେତକର ପ୍ରୟୋଗ। ଶରୀର ଭିତରେ ଥିବା ସମସ୍ତ ଅଙ୍ଗକୁ ଅଲଗା ଅଲଗା କରି ରଖିବା ପାଇଁ ଏବଂ ସୁବିଧାରେ ଯାଇ ଦେଖିବା ପାଇଁ ଅଙ୍ଗାରକାମ୍ଳ ବାଷ୍ପର ପ୍ରୟୋଗ କରାଯାଏ। ଏହି ଅଙ୍ଗାରକାମ୍ଳ ଶରୀର ପକ୍ଷେ କ୍ଷତିକାରକ। ଏହି କ୍ଷତିକାରକ ଅଙ୍ଗାରକାମ୍ଳ ବାଷ୍ପକୁ 2-3 ରୋଗୀର ପେଟ ଭିତରକୁ ପ୍ରବେଶ କରାଇ ଏବଂ ସୁଚାରୁ ରୂପେ ଅସ୍ତ୍ରୋପଚାର କରିବା ନିମନ୍ତେ ଶରୀର ଉପରେ ଯେଉଁ ପ୍ରଭାବ ପଡ଼େ ନିଶ୍ଚିତକ ବିଜ୍ଞାନୀ ତାହାର ଅନୁଧ୍ୟାନ କରି ତା ପାଇଁ କି ଉଚିତ ବ୍ୟବସ୍ଥା କରିଥାନ୍ତି। ଶରୀରରେ ଅସ୍ତ୍ରୋପଚାର ହେବା ଯନ୍ତ୍ରଣାଦାୟକ, ତେଣୁ ଯନ୍ତ୍ରଣା ଉପଶମ ନିମନ୍ତେ ନିଶ୍ଚେତକର ଆବଶ୍ୟକତା ଥାଏ, କିନ୍ତୁ ସେଥିସହିତ ମସ୍ତିଷ୍କର ସମସ୍ତ ନିହାତି ଦରକାରୀ କାର୍ଯ୍ୟ ଏବଂ ସବୁଠୁ ବଡ଼ କଥା ହେଲା

0: ଶରୀରର ସମସ୍ତ ଅଙ୍ଗକୁ ଯଥେଷ୍ଟ ପରିମାଣର ଅମ୍ଳଜାନ ମିଶ୍ରିତ ରକ୍ତ ପହଞ୍ଚିଲେ ହିଁ ସେ ଅଂଶ କାର୍ଯ୍ୟକ୍ଷମ ରହିବ। ଯଦି କିଛି ସମୟ ପାଇଁ ଧରନ୍ତୁ ମସ୍ତିଷ୍କ 5 ମିନିଟ୍ ଧରି ଅମ୍ଳଜାନ ପାଇବ ନାହିଁ, ସେମାନେ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇଯିବେ। ତେଣୁ ନିଶ୍ଚେତକର ଭୂମିକା ହେଉଛି ସେ ଶରୀରରେ ଅସ୍ତ୍ରୋପଚାର ସମୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଅଂଶ ସମସ୍ତେ ଯେପରି ସଚଳ ରହିପାରିବେ ସେଥିନିମନ୍ତେ ଉପଯୁକ୍ତ ଔଷଧ ପ୍ରୟୋଗ କରି ସେମାନଙ୍କର ବିପଦ ସହିତ ନିଜକୁ ସାବଧାନ କରି କିପରି ସଠିକ୍ ଭାବେ ସଠିକ୍ ମାତ୍ରାରେ ଔଷଧ ପ୍ରୟୋଗ କରି ଅପରେସନକୁ ସଫଳ ଏବଂ ଅପରେସନକୁ ସମ୍ଭବ କରାଇବେ। ଏହି ଦୁଇଟି କାର୍ଯ୍ୟ ନିଶ୍ଚେତକ ଦ୍ୱାରା ସମ୍ଭବ ହୋଇଥାଏ। ଅତଏବ ଆଧୁନିକ ଚିକିତ୍ସା ବିଜ୍ଞାନରେ ନିଶ୍ଚେତକ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିନା ନିଶ୍ଚେତକରେ କୌଣସି ପ୍ରକାର ଶଲ୍ୟ ଚିକିତ୍ସା ସମ୍ଭବ ନୁହେଁ ଏବଂ ଯେତେ ଜଟିଳ ଶଲ୍ୟ ଚିକିତ୍ସା ସେହିଠାରେ ନିଶ୍ଚେତକ ପ୍ରୟୋଗ ମଧ୍ୟ ସେତିକି ଜଟିଳ ଏବଂ ସେଥିନିମନ୍ତେ ସେତିକି ପ୍ରସ୍ତୁତି ଦରକାର।
1: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ଆଧୁନିକ ଅସ୍ତ୍ରୋପଚାରରେ ନିଶ୍ଚେତକର ଭୂମିକା। ଆଲୋଚକ ଥିଲେ ଡାକ୍ତର ଅନଙ୍ଗ ମୋହନ ଦ୍ୱିବେଦୀ।

0: అప్పుడు మన కార్యక్రమం శుణుచంది ఆకాశవాణి కటక్ కేంద్రరు ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ଆର୍ଥିକ ସ୍ଥିରତା ବୃଦ୍ଧି କରିବା କ୍ଷେତ୍ରରେ କାର୍ଯ୍ୟ କରିବ କହିଲେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପରୀକ୍ଷାର ଆୟୋଜନ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଉତ୍ତରପ୍ରଦେଶରେ ବର୍ଷା ଓ ବଜ୍ରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା 111କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ 6 wicketରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ ୟୁଏଇକୁ ଗସ୍ତ କରିବେ। ସେଠାରେ ଆଜି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ବୈଷୟିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନେଦରଲ୍ୟାଣ୍ଡସରେ ପହଞ୍ଚିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଛନ୍ତି, ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତି କ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଔଷଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ବ୍ରିକ୍ସ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା, ଆର୍ଥିକ ସ୍ଥିରତା ବୃଦ୍ଧି କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ବିଶ୍ୱ ବ୍ୟବସ୍ଥା ଗଠନ କରିବା ପାଇଁ ଅନ୍ୟ ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବ। ନୂଆଦିଲ୍ଲୀରେ ବ୍ରିକ୍ସ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିନିଧି ମଣ୍ଡଳର ମୁଖ୍ୟଙ୍କ ସହ ଆଲୋଚନା କରି ଶ୍ରୀ ମୋଦି କହିଛନ୍ତି, ଗତିଶୀଳ ଅର୍ଥନୀତି ମଧ୍ୟରେ ସହଯୋଗ ବୃଦ୍ଧି କରିବା ଏବଂ ଗ୍ଲୋବାଲ୍ ସାଉଥ୍ର ଆବଶ୍ୟକତାକୁ ଦୃଢ଼ କରିବା ପାଇଁ ବ୍ରିକ୍ସ ପ୍ରମୁଖ ମଞ୍ଚ ସାବ୍ୟସ୍ତ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତର

ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଶାନ୍ତି ଏବଂ ସୁରକ୍ଷା ବିଶ୍ୱର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ସେ କହିଛନ୍ତି, ବିଶ୍ୱରେ ଦେଖାଦେଇଥିବା ସଂଘର୍ଷମୟ ପରିସ୍ଥିତି କ୍ଷେତ୍ରରେ ଆଲୋଚନା ଏବଂ କୂଟନୀତି ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଶ୍ୱକୁ ନୂତନ ଆକାର ଦେଉଛି ଏବଂ ଏହାକୁ ସୁଶାସନ ଓ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଆତଙ୍କବାଦ ବିରୋଧରେ ସହଯୋଗକୁ ସୁଦୃଢ଼ କରିବା କ୍ଷେତ୍ରରେ ମଧ୍ୟ ଦେଶଗୁଡ଼ିକ ମଧ୍ୟରେ ଏକମତ ପ୍ରକାଶ ପାଇଛି। ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା ଏବଂ ଜଳବାୟୁ କ୍ଷେତ୍ରରେ ଦେଖାଦେଇଥିବା ଦ୍ୱନ୍ଦ୍ୱ, ଆର୍ଥିକ ଅନିଶ୍ଚିତତା ଏବଂ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବ୍ରିକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବା ନେଇ ଆଶା ପ୍ରକାଶ ପାଇଛି। ଡକ୍ଟର ଜୟଶଙ୍କର କହିଛନ୍ତି, ବିଶ୍ୱର ଅନେକ ଦେଶ ଶକ୍ତି, ଖାଦ୍ୟ, ସାର ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସହିତ ଜଡ଼ିତ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ଏହି ବୈଠକରେ ବ୍ରାଜିଲ, ରୁଷ, ଇରାନ, ଇଣ୍ଡୋନେସିଆ, ମାଲେସିଆ, UAE ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଯୋଗ ଦେଉଛନ୍ତି। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଚଳିତ ବ୍ରିକ୍ସ ବୈଠକର ବିଷୟବସ୍ତୁ ହେଉଛି ସ୍ଥିରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ପଦକ୍ଷେପ। ପରବର୍ତ୍ତୀ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ UG ନିମନ୍ତେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଟ୍ ପରୀକ୍ଷାକୁ ଦକ୍ଷତାର ସହ ପରିଚାଳନା କରିବା ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ବୈଠକରେ ଉଚ୍ଚଶିକ୍ଷା ସଚିବ, ସ୍କୁଲ ଶିକ୍ଷା ସଚିବ, ଜାତୀୟ ପରୀକ୍ଷା ଏଜେନ୍ସି NTA ମହାନିର୍ଦ୍ଦେଶକ, CBSEର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶରେ ଗତ 36 ଘଣ୍ଟା ମଧ୍ୟରେ ବର୍ଷା, ଝଡ଼ ଏବଂ ବଜ୍ରପାତ ଯୋଗୁଁ 111 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ 200 ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯାଇ କ୍ଷତି ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି 3 ଘଣ୍ଟାରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ ଲାଗି ଅଧିକାରୀମାନଙ୍କୁ କୁହାଯାଇଛି। ସୂଚନା ଅନୁଯାୟୀ ଘଣ୍ଟା ପ୍ରତି ପ୍ରାୟ 100 କିଲୋମିଟର ବେଗରେ ପବନ ବହିବା ଯୋଗୁଁ କ୍ଷୟକ୍ଷତି ପରିମାଣ ଅଧିକ ହୋଇଛି। ଅନେକଗୁଡ଼ିଏ ରେଳ ଟ୍ରାକ୍ରେ ଗଛ ପଡ଼ିବା ଏବଂ ତାର ଛିଡ଼ି ପଡ଼ିବା ଯୋଗୁଁ ପାଟନା ରାଜଧାନୀ ଏକ୍ସପ୍ରେସ୍ ସମେତ ଅନେକଗୁଡ଼ିଏ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଛି। ବର୍ଷା ସହିତ କୁଆପଥର ମାଡ଼ ମଧ୍ୟ ବ୍ୟାପକ ଫସଲ କ୍ଷତି କରିଛି। ଅନେକଗୁଡ଼ିଏ ବାସଗୃହ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଗଛ ତଳେ ଆଶ୍ରୟ ନେଇଥିବା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ପ୍ରୟାଗରାଜ, ଭଦୋହୀ, ମିର୍ଜାପୁର, ଫତେପୁର ଏବଂ ବାରାଣସୀ ଅଞ୍ଚଳରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାର ପୁଟ୍ଟପର୍ତ୍ତିରେ ଅନେକ ମହାକାଶ ଏବଂ ପ୍ରତିରକ୍ଷା ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସିର ଏୟାରକ୍ରାଫ୍ଟ ଇଣ୍ଟିଗ୍ରେସନ୍ ଏବଂ ଫ୍ଲାଇଟ୍ ପରୀକ୍ଷଣ କେନ୍ଦ୍ରର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିମାନ ଇଣ୍ଟିଗ୍ରେସନ୍, ପରୀକ୍ଷଣ, ବୈଧତା ଏବଂ ପ୍ରମାଣପତ୍ର ପାଇଁ ଏହି କେନ୍ଦ୍ର ସହଯୋଗୀ ସାବ୍ୟସ୍ତ ହେବ। ପ୍ରତିରକ୍ଷା ମନ୍ତ୍ରୀ ଅଣକାପାଲି ଜିଲ୍ଲାର ଟି ଶୀର୍ଷାପାଲି ଗ୍ରାମରେ ଭାରତ ଡାଇନାମିକ୍ସ ଲିମିଟେଡ୍ର ଏକ ନୂତନ ଅତ୍ୟାଧୁନିକ ନୌସେନା ପ୍ରଣାଳୀର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବେ। ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ୱାଶିଂଟନରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଛି। ବୈଠକରେ ହିଜବୁଲ୍ଲାକୁ ଦମନ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ଲାଗି ଆଲୋଚନା ହୋଇଛି। ଆଜି ମଧ୍ୟ କଥାବାର୍ତ୍ତା ଜାରି ରହିବ ବୋଲି ଜଣାପଡ଼ିଛି। ଉଭୟ ଇସ୍ରାଏଲ ଏବଂ ଲେବାନନର ରାଷ୍ଟ୍ରଦୂତମାନେ ସେମାନଙ୍କ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିବା ପର୍ଯ୍ୟନ୍ତ ଇସ୍ରାଏଲ ହିଜବୁଲ୍ଲା ଉପରେ ଆକ୍ରମଣ ଜାରି ରଖିବା ନିମନ୍ତେ ଦାବି କରିଥିବା ବେଳେ ଲେବାନନ ନିଜ ଅଞ୍ଚଳରୁ ଇସ୍ରାଏଲର ଆକ୍ରମଣକୁ ବିରୋଧ କରିଛି। କେନ୍ଦ୍ର ସରକାର ଆଡ଼ଭାନ୍ସ ଅଥରାଇଜେସନ ଯୋଜନା ଅଧୀନରେ ସୁନା ଆମଦାନୀ ପରିମାଣ 100 କିଲୋଗ୍ରାମ ମଧ୍ୟରେ ସୀମିତ ରଖିଛନ୍ତି। ଫଳରେ ଅଳଙ୍କାର ରପ୍ତାନୀକାରୀମାନେ ବିନା ଶୁଳ୍କରେ ସୁନା ଆମଦାନୀ କରିପାରିବେ। ବୈଦେଶିକ ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସୁନା ଆମଦାନୀ ପାଇଁ ଆଗୁଆ ଅନୁମତି ଜାରି କରାଯିବ। ପୂର୍ବରୁ ଏହି ଯୋଜନା ଅଧୀନରେ ସୁନା ଆମଦାନୀ ଉପରେ କୌଣସି ସୀମା ନଥିଲା। ଭାରତୀୟ ପାଣିପାଗ ବିଭାଗ ଆଣ୍ଡାମାନ ନିକୋବର ଉପତ୍ୟକା, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ, ମାହେ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବା ନେଇ

ଜଣେ ଅବସରପ୍ରାପ୍ତ ଶିକ୍ଷକ ଯାହାଙ୍କର ବୟସ ପ୍ରାୟ 60 ପାର ହୋଇଯାଇଥିଲା। ସହରୀ ଜୀବନ ଆଉ ତାଙ୍କୁ ଭଲ ଲାଗୁନଥିଲା। ଦିନେ ସେ ପୁଅକୁ କହିଲେ, ବାପାରେ ମୋତେ ଗାଁକୁ ନେଇ ଟିକେ ଛାଡ଼ି ଆସ, ବାକି ଜୀବନଟା ମୁଁ ସେଠି ରହିବାକୁ ଚାହୁଁଛି। ହେଲେ ବାପାଙ୍କର ଏପରି କଥାରେ ପୁଅ ରାଜି ହେଉନଥିଲା। ଏତେ ବୟସରେ ଗାଁକୁ ଯାଇ କ'ଣ କରିବେ? ତେଣେ ବୋହୁ ମଧ୍ୟ ଚିନ୍ତିତ, ବାପା ଏକା କିପରି ରହିବେ? କିନ୍ତୁ ବାପାଙ୍କର ଜିଦ୍ ସାମ୍ନାରେ ସେମାନେ ହାରିଗଲେ। ଶେଷରେ ପୁଅ ତାଙ୍କୁ ଗାଁରେ ଛାଡ଼ି ଆସିଲା। ଗାଁର ପାଣି, ପବନ, ପରିବେଶ ସବୁକିଛି ଯେପରି ମାଷ୍ଟ୍ରୀଙ୍କୁ ସତେଜ କରିଦେଇଥାଏ, ମଣିଷ ଯେଉଁଠି ବି ରହୁନା କାହିଁକି ଜନ୍ମଭୂମିର ମୋହ କ'ଣ କିଏ ଛାଡ଼ିପାରିଛି? ପ୍ରଥମେ କିଛି ଦିନ ସେ ଗାଁ ବୁଲିଲେ, ପୁରୁଣା ସାଙ୍ଗମାନଙ୍କୁ ଭେଟିଲେ, ସେମାନଙ୍କର ସୁଖ ଦୁଃଖ ବୁଝିଲେ। ପରେ ସେ କିଛି ସାଙ୍ଗଙ୍କଠାରୁ ପନିପରିବାର ମଞ୍ଜି ନେଇ ଆସିଲେ, ଆଉ ଘର ପଛରେ ଥିବା ବଗିଚାକୁ ସଫା କରି ଚାଷ କରିବା ଆରମ୍ଭ କଲେ। ଗାଁ ଲୋକମାନେ କୁହାକୁହି ହେଉଥିଲେ, ମାଷ୍ଟ୍ରେ ତ ପେନ୍ସନ୍ ପାଉଛନ୍ତି, ତଥାପି କାହିଁକି ଏତେ କଷ୍ଟ କରୁଛନ୍ତି? ମାଷ୍ଟ୍ରେ ସବୁ ଶୁଣୁଥିଲେ ଆଉ ମନେ ମନେ ହସୁଥିଲେ। ଏମିତି କିଛି ଦିନ କଟିଗଲା, ଆଉ ବଗିଚାରେ ପନିପରିବା ଫଳିଲା। ମାଷ୍ଟ୍ରେ ପନିପରିବା ତକ ଗାଁର ହାଟରେ ବିକ୍ରି କରିବା ପାଇଁ ଆରମ୍ଭ କଲେ। ହାଟରେ ଦିନେ ଜଣେ ପୁରୁଣା ବନ୍ଧୁ ମାଷ୍ଟ୍ରଙ୍କୁ ଭେଟିଲେ। ବନ୍ଧୁ ଜଣକ ହସି ହସି ମାଷ୍ଟ୍ରଙ୍କୁ ଚାହିଁ କହିଲେ, କ'ଣ ମାଷ୍ଟ୍ରେ, ପେନ୍ସନ୍ ଟଙ୍କା କମ୍ ପଡ଼ୁଛି କି? ଏଥର ମାଷ୍ଟ୍ରେ ମୁରୁକି ହସିଲେ ଆଉ କହିଲେ, କଥା କ'ଣ କି, ଚାକିରି ସରିଗଲା, ବୟସ ବଢ଼ିଲା, କିନ୍ତୁ ଏହା ଭାବି ଯେ ମୁଁ ବୁଢ଼ା ହୋଇଗଲି ଏବଂ କାମ ଛାଡ଼ିଦେବି, ସେଇଟା ସବୁଠୁ ବଡ଼ ଭୁଲ। ଯେପର୍ଯ୍ୟନ୍ତ ମୋ ହାତପାଦ ଚାଲୁଛି ସେ ପର୍ଯ୍ୟନ୍ତ ମୁଁ କାମ କରିବି। ଯେଉଁଦିନ ଏହା ଚାଲିବା ବନ୍ଦ ହୋଇଯିବ ସେଦିନ ମୁଁ ବୁଝିବି ଯେ ମୁଁ ସତରେ ବୁଢ଼ା ହୋଇଗଲି। ମାଷ୍ଟ୍ରଙ୍କ ଏପରି କଥା ଶୁଣି ବନ୍ଧୁ

ଆତଙ୍କ ଲଜ୍ଜିତ ହେଲେ, କାରଣ ସେ ବି ମଧ୍ୟ ଜଣେ ଅବସରପ୍ରାପ୍ତ ଶିକ୍ଷକ ଥିଲେ ଆଉ ନିଜର ପୁଅ ଉପରେ ନିର୍ଭର କରୁଥିଲେ। ମାଷ୍ଟ୍ରିଙ୍କର ଏହି ଦୁଇପଦ କଥା ତାଙ୍କୁ ପ୍ରେରଣା ଦେଲା। ଏହା ପରଠୁ ସେ ମଧ୍ୟ ନିଜ ବଗିଚାରେ ଚାଷ କରିବା ଆରମ୍ଭ କଲେ। ଧୀରେ ଧୀରେ ଗାଁର ଅନ୍ୟ ବୟସ୍କ ଲୋକମାନେ ମଧ୍ୟ ଏଥିରୁ ପ୍ରେରିତ ହେଲେ ଆଉ ସେମାନେ ବୁଝିଗଲେ ଯେ ବସି ରହିଲେ ବୃଦ୍ଧାବସ୍ଥା ଶୀଘ୍ର ଆସେ, କିନ୍ତୁ କାମ କଲେ ଜୀବନ ସଦା ସଚେତନ ଆଉ ସୁସ୍ଥ ରହେ।

0: ଗତ 13 ବୁଧବାର ପୁରୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସମ୍ପର୍କ ଓ ବ୍ଲକ ଅନୁଷ୍ଠାନର ମିଳିତ ସହଯୋଗରେ ପୁରୀ ୟୁଥ୍ ହଷ୍ଟେଲଠାରେ ମୋ ଓଡ଼ିଶା କାହାଣୀ ଶୀର୍ଷକ ଦୁଇଦିନିଆ ସାମୂହିକ ଗଳ୍ପକଥନ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦାନ କରି କହିଥିଲେ ଯେ ଗୋଟିଏ ସଫଳ ସୃଷ୍ଟି ପଛରେ ଥିବା ସଂଘର୍ଷ ଓ କଠିନ ପରିଶ୍ରମର କାହାଣୀକୁ ବିଶ୍ୱ ଦୃଷ୍ଟିପଟରେ ଉପସ୍ଥାପନା ସହ ଯୁବପିଢ଼ିକୁ ଆକୃଷ୍ଟ କରିବା ପାଇଁ ଏହା ଏକ ସୁନ୍ଦର ବ୍ୟବସ୍ଥା। ଶ୍ରୀକ୍ଷେତ୍ର ଧାମ ଯେଉଁଠି କୋଣ ଅନୁକୋଣରେ 3300 ଦେବତା ପ୍ରତୀୟମାନ, ଆଉ ଏଠି 12 ମାସରେ 13 ପର୍ବ। ଦୋଳମଣ୍ଡପ ସାହି ଜେନାରୀ ଗଛ ଛକ ସ୍ଥିତ ମା ରାମଚଣ୍ଡୀ ଠାକୁରାଣୀଙ୍କର ଜଳସାହି ନୀତି ପବିତ୍ର ଜଳକ୍ରୀଡ଼ା ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି। ସକାଳୁ ମାଙ୍କ ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତି ଏବଂ ଅବକାଶ ନୀତି ପରେ ଶଙ୍ଖୁଡ଼ି ଭୋଗ କରାଯାଇଥିଲା। ପରେ ମାଙ୍କ ଆସ୍ଥାନରେ ମାଟି ପ୍ରଲେପ କରାଯାଇଥିଲା। ଏହାପରେ ଅଗୁରୁ, କର୍ପୂର, ଚୁଆ, କେଶର ତଥା ବିଭିନ୍ନ ପ୍ରକାର ସୁବାସିତ ମିଶ୍ରଣ ଜଳକୁ ମାଙ୍କ ମସ୍ତକରେ ଢଳା ଯାଇଥିଲା। ସତ୍ୟବାଦୀ ବ୍ଲକର ମଧୁବନ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡାହାଣ ଗ୍ରାମରେ ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବାସୁଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଏବଂ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି। ପୁରୀ ବଡ଼ଓଡ଼ିଆ ମଠ ଅଧିକାରୀ ମହନ୍ତ ବଂଶୀଧର ଦାସ ଗୋସ୍ୱାମୀ ଓ ପୁରୀ ଉତ୍ତର ପାର୍ଶ୍ୱ ମଠ ମହନ୍ତ ନାରାୟଣ ରାମାନୁଜ ଦାସ ମହାରାଜ ଏଥିରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ। ସାକ୍ଷୀଗୋପାଳ ସ୍ଥିତ ଶ୍ରୀ ଗୋପାଳଜୀଉଙ୍କର 21 ଦିନ ବ୍ୟାପୀ ଭିତର ଚନ୍ଦନର ଦ୍ୱିତୀୟ ଦିନର ଅନ୍ୟତମ ଆକର୍ଷଣ ଥିଲା ଠାକୁରଙ୍କର ଜଳକ୍ରୀଡ଼ା ବେଶ, ଯାହାକି ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। କଦମ୍ବ ବୃକ୍ଷ ଡାଳରେ ଠାକୁର ବିରାଜମାନ କରିଥିବାର ଦେଖାଯାଇଥିଲା। ସିଂହାସନ ତଳେ ପୋଖରିଆ ମଧ୍ୟରେ ଅଷ୍ଟସଖୀମାନେ ସ୍ନାନରତ ଥିଲେ। ସ୍ନାନ କରୁଥିବା ସମୟରେ ସେମାନଙ୍କର ବସ୍ତ୍ର ହରଣ କରି କଦମ୍ବ ବୃକ୍ଷ ଡାଳରେ ରଖାଯାଇଥିଲା। ପୁରୀ ବଳଙ୍ଗାସ୍ଥିତ ବକ୍ରେଶ୍ୱର ଦେବଙ୍କ 21 ଦିନ ଚନ୍ଦନ ଉତ୍ସବ ପରିପ୍ରେକ୍ଷୀରେ 3 ଦିନ ଓଡ଼ିଶା ପ୍ରସିଦ୍ଧ ଭଉଁରୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଭଉଁରୀ ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ନାଗା ନୃତ୍ୟ। ଗୋଟିଏ ନାଗାର ମୁଣ୍ଡ ଉପରେ ଥିବା ହାଣ୍ଡିଆ ପ୍ରାୟ 50 କେଜି ଚାନ୍ଦି ରୂପା ତାରକସି କାରୁକାର୍ଯ୍ୟ। ପୁରୀ ଜିଲ୍ଲା ଚେସ୍ ଆସୋସିଏସନ୍ ତଥା IIG ସ୍ପୋର୍ଟସ୍ ଏକାଡେମୀ ଏବଂ ସୁନ୍ଦରା ଜାଗାର ମିଳିତ ଆନୁକୂଲ୍ୟରେ 19ତମ ଓଡ଼ିଶା ଓପନ୍ ସୁଦର୍ଶନ ମେମୋରିଆଲ ଚେସ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। 17 ତାରିଖ ପର୍ଯ୍ୟନ୍ତ ଚାଲୁଥିବା ଏହି ପ୍ରତିଯୋଗିତା ସୁନ୍ଦର ଜାଗା କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହେଉଛି। ଏଥିରେ ସାରା ରାଜ୍ୟରୁ 120ରୁ ଅଧିକ ଖେଳାଳି ଯୋଗଦେବେ। ଏଥିରେ ମୋଟ 50,000 ଟଙ୍କାର ପୁରସ୍କାର ସହିତ ବିଭିନ୍ନ ବୟସ ବର୍ଗର ବିଜେତାଙ୍କୁ ଟ୍ରଫି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଶ୍ରୋତାବନ୍ଧୁ, ଆମର ସ୍ୱଚ୍ଛତା ଆମକୁ ଜାତୀୟ ତଥା ଆନ୍ତର୍ଜାତୀୟ ଦୃଷ୍ଟିକୋଣରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇପାରିଛି। ଏହାର ପ୍ରଭାବ କିପରି ରହିଛି ଆମର ଆଗନ୍ତୁକମାନଙ୍କ ଉପରେ, ଆସନ୍ତୁ ଜାଣିବା।
1: जय जगन्नाथ।
2: जय जगन्नाथ।
1: कहाँ से हैं आप?
2: हम महाराष्ट्र रायगढ़।
1: पहली बार पुरी आए हैं?
2: पहली बार पुरी आए हैं।
1: शुभ नाम क्या है आप?
2: जयेश बावकर। अभी यहाँ पे हम 2 दिन से पुरी में रह रहे हैं। इसके बाद मैंने बद्रीनाथ भी किया है, केदारनाथ किया है, लेकिन ये धाम जो है यहाँ पे आके जो प्रसन्नता होती है, और यहाँ का जो आपका साफ सफाई, ये पहली बात तो ये साफ सफाई
1: जी।
2: मैं कल रास्ते यहाँ पे देख रहा था, कल रास्ते यहाँ पे लोग लगे हुए हैं साफ सफाई के लिए। स्वच्छता मतलब साफ सफाई यहाँ का पहला मेन मुद्दा है। जो यहाँ पे जो साफ सफाई रखते ना, उसके यहाँ से यहाँ पे घूमने के लिए इतना अच्छा मन प्रसन्न कर रहा है ना, तो जगन्नाथ जी के आने से यहाँ पे प्रसन्न हो जाते सब लोग। यहाँ के बीचेस बोलो, यहाँ का सिटी बोलो, सबसे बेस्ट है, एकदम शांत।
1: तो महाप्रभु का दर्शन हुआ?
2: हाँ, बहुत बढ़िया दर्शन हुआ हमारा। महीने में बहुत कुछ सोचा था कि मैं मेरे लिए ये मांगूंगा, मेरे लिए वो मांगूंगा, नहीं कि जब सामने गए ना, मैं 15 मिनट खड़ा रहा लेकिन कुछ मांग नहीं सका, सब अपने आप ही हो जाता है,
1: हो जाता है।
2: बस बस
1: आंसू के जरिए वो
2: बस। मैं 2 बार गया लेकिन सही में 1 बार मांगूंगा 2 बार नहीं मांग सका, जो है वो अपने आप पूरा हो जाएगा। लेकिन यहाँ के लोग बहुत अच्छे हैं।

ପ୍ରଚାର କଲୁ ପୁରୀ ପରିକ୍ରମା। ଉପସ୍ଥାପନାରେ ଥିଲେ ଅଭିମନ୍ୟୁ କାନ୍ୟୁନ୍ଙ୍କ ଏବଂ ପ୍ରଯୋଜନ କରିଥିଲେ ଦିଲ୍ଲୀପ କୁମାର ନାୟକ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି।

ଇନ୍ତଜାର କରୁଛୁ ଅଞ୍ଜଳି। ଆଜିର ଶିଳ୍ପୀ ଏବଂ ସଙ୍ଗୀତ କରୁଣାକର ସେଠି। ଶିଳ୍ପୀ ପ୍ରଥମେ ଗାଇଛନ୍ତି ବୀରକିଶୋର ନାୟକଙ୍କ ରଚନାରୁ।

ଅଞ୍ଜଳିରେ ଆପଣମାନେ ଶୁଣିଥିଲେ କେତୋଟି ଭଜନ ଶିଳ୍ପୀ କରୁଣାକର ସେଠୀଙ୍କ କଣ୍ଠରେ ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତ ରଚନା କରିଥିଲେ ବୀରକିଶୋର ନାୟକ ଅଞ୍ଜଳି ଆଜି ପାଇଁ ଏତିକି

0: ଶିବ ଚତୁର୍ଦ୍ଦଶୀ ଜଳକ୍ରୀଡ଼ା ଓ ବେଢ଼ା ପରିକ୍ରମା ରହିଛି। ଅଶ୍ୱିନୀ ନକ୍ଷତ୍ର ଆଉ ଇଂରାଜୀ 2026 ମେ ମାସ 15 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ଦିନରେ ସକାଳର ସୂର୍ଯ୍ୟୋଦୟ ହୋଇଥିଲା 5:14:49 ଆଉ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:11:23। ଶ୍ରୋତାବନ୍ଧୁ, ଏଇ ତ ଗଲା ଆଜି ପଞ୍ଜିକାର ଦିନ ପାର ତିଥି ମାସ ବର୍ଷ ରାଶି ନକ୍ଷତ୍ରର କଥା। ଏଥର ଆସନ୍ତୁ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ଆପଣ ଟ୍ୟୁନ୍ କରି ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଶୁଣୁଛନ୍ତି ସୁପ୍ରଭାତ ପୁରୀ। ଶ୍ରୋତାବନ୍ଧୁ, ଆଜି ହେଉଛି ଆନ୍ତର୍ଜାତୀୟ ପରିବାର ଦିବସ। ପ୍ରତିବର୍ଷ ମେ ମାସ ଆଜିର ଦିନ ଅର୍ଥାତ୍ ମେ ମାସ 15 ପାଳନ କରାଯାଏ। ଜାତିସଂଘର ସାଧାରଣ ସଭା ଦ୍ୱାରା 1993 ଏହି ଦିନକୁ ଘୋଷିତ ହୋଇଥିଲା ଏବଂ ପରିବାରଗୁଡ଼ିକ ଆନ୍ତର୍ଜାତୀୟ ସମ୍ପ୍ରଦାୟରେ ଗୁରୁତ୍ୱକୁ ପ୍ରତିଫଳିତ କରିଥିଲେ। ପରିବାରରୁ ଆମକୁ ଶାନ୍ତି ଆଉ ଆରାମ ମିଳିଥାଏ। ସ୍ନେହ, ଆଦର ଓ ବିଶ୍ୱାସର ଏକ ମୂଳଦୁଆ ଏଇ ପରିବାରର ମୂଳଦୁଆ ହେଉଛି ସ୍ନେହ, ଆଦର ଆଉ ବିଶ୍ୱାସ। ଆନ୍ତର୍ଜାତୀୟ ପରିବାର ଦିବସର ଏକ ସ୍ୱତନ୍ତ୍ର ଚିହ୍ନ ରହିଛି। ଏଥିରେ ଏକ ସବୁଜ ରଙ୍ଗର ବୃତ୍ତ ରହିଛି ଯାହା ମଧ୍ୟରେ ଘର ଏବଂ ଏକ ହୃଦୟ ବା ହାର୍ଟର ଚିତ୍ର ରହିଛି। ଏହା ଆମକୁ ସୂଚାଇ ଦେଇଥାଏ ଯେ ପରିବାର ହେଉଛି ସମାଜର କେନ୍ଦ୍ରବିନ୍ଦୁ ଏବଂ ଏହା ସମସ୍ତଙ୍କୁ ଆଶ୍ରୟ ଓ ଭଲ ପାଇବା ପ୍ରଦାନ କରିଥାଏ। ଏହି ଚିହ୍ନଟି ସହିତ ଚଳିତ ବର୍ଷ ପାଳନ କରାଯାଉଥିବା ଆନ୍ତର୍ଜାତୀୟ ପରିବାର ଦିବସର ବିଷୟବସ୍ତୁରେ ରହିଛି ପରିବାର, ଅସମାନତା ଏବଂ ଶିଶୁ କଲ୍ୟାଣ। ଆମକୁ ମନେ ପକାଇ ଦିଏ ଯେ ଶିଶୁଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ପରିବାର ମଧ୍ୟରେ ଥିବା ସବୁ ପ୍ରକାର ଅସମାନତାକୁ ଦୂର କରିବା ଜରୁରୀ। ଏହା କେବଳ ଗୋଟିଏ ଦିନ ନୁହେଁ, ବରଂ ନିଜ ଆପଣାର ଲୋକଙ୍କ ମୂଲ୍ୟକୁ ବୁଝିବାର ଗୋଟିଏ ସୁଯୋଗ ମଧ୍ୟ। ତ୍ୟାଗ, ସ୍ନେହ, ମମତା ଡୋରିରେ ମଜବୁତ ଥାଏ ନିରନ୍ତର ଆମ ପରିବାର। ଥାଏ କେବଳ ମିଠା ମିଠା ଆପଣାର ସମ୍ପର୍କ, ଏଇଠି ଥାଏ କେବଳ ଭଲ ପାଇବା ଆଉ ବିଶ୍ୱାସ, ଯେଉଁଠି ଥାଏ କେବଳ ହସ, ଖୁସି ଓ ଆନନ୍ଦ। ଏହି ପରିବାର ରଜରେ ଆମେ ସମସ୍ତେ ବନ୍ଧା। ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର ସୁପ୍ରଭାତ ପୁରୀ। ଶ୍ରୋତବନ୍ଧୁ, ଆଜିର ଦିନରେ ଭାରତର ଅନ୍ୟତମ ପ୍ରସିଦ୍ଧ ବିପ୍ଳବୀ ସୁଖଦେବ ଥାପର 1907 ମେ ମାସ 15 ଦିନ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ। ଭଗବତ ସିଂ ଏବଂ ରାଜଗୁରୁଙ୍କ ସହିତ ତାଙ୍କର ବଳିଦାନ ପାଇଁ ତାଙ୍କୁ ସ୍ମରଣ କରାଯାଇଛି। ଠିକ୍ ସେହିପରି ବ୍ରିଟିଶ ନୀତି ବିରୁଦ୍ଧରେ ଲଢ଼ୁଥିବା ଦକ୍ଷିଣ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଯାହାଙ୍କୁ ମାନିୟମ୍ ଭେରିଚୁ ଅର୍ଥାତ୍ ହିରୋ ଅଫ୍ ଜଙ୍ଗଲ କୁହାଯାଏ, ସେ ମଧ୍ୟ ମେ ମାସ 15 ଅର୍ଥାତ୍ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଆପଣ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ହଁ ଶ୍ରୋତା ବନ୍ଧୁ, ଜଣାଶୁଣା ଭାରତୀୟ ଦାର୍ଶନିକ, ଧାର୍ମିକ ନେତା ତଥା ରବୀନ୍ଦ୍ରନାଥ ଟାଗୋରଙ୍କର ପିତା ଦେବେନ୍ଦ୍ରନାଥ ଟାଗୋର 1870 ମେ ମାସ 15 ଜନ୍ମଗ୍ରହଣ କରିଥିଲେ। ଆଜିର ଦିନ ଅର୍ଥାତ୍ ମେ ମାସ 15 1908 ମିକି ମାଉସ୍ର ପ୍ରଥମ କାର୍ଟୁନ୍ ପ୍ଲେନ୍ କ୍ରେଜି ରିଲିଜ୍ ହୋଇଥିଲା। 2010 ଭାରତର 11ତମ ଉପରାଷ୍ଟ୍ରପତି ଭୈରଉ ସିଂ ଶେଖାୱତଙ୍କର ଦେହାନ୍ତ ହୋଇଥିଲା ଆଜିର ଦିନ।
1: ନମସ୍କାର, ଆକାଶବାଣୀ ସେ ସମାଚାର ପ୍ରଭାତ କେ ସାଥ ମୈଁ ଫରହତ ନାଜ। प्रधानमंत्री नरेंद्र मोदी आज संयुक्त अरब अमीरात, नीदरलैंड, स्वीडन, नॉर्वे और इटली की 6 की यात्रा पर रवाना होंगे। प्रधानमंत्री ने कहा, भारत की अध्यक्षता में ब्रिक्स समूह अधिक समावेशी वैश्विक व्यवस्था के निर्माण के लिए मिलकर काम करेगा। पेट्रोल और डीजल की कीमतों में 3 रुपए प्रति लीटर की वृद्धि। सरकार ने अग्रिम प्राधिकार योजना के अंतर्गत शुल्क मुक्त सोने के आयात की सीमा 100 किलोग्राम तय की। प्रवर्तन निदेशालय ने जबरन वसूली गिरोह चलाने के आरोप में कोलकाता पुलिस के उपायुक्त शांतनु सिन्हा बिस्वास को गिरफ्तार किया। और वुशु में अपर्णा दहिया ने मकाऊ में सांडा विश्व कप में महिला वर्ग के 52 किलोग्राम वर्ग में स्वर्ण पदक जीता। अब समाचार विस्तार से। प्रधानमंत्री नरेंद्र मोदी आज संयुक्त अरब अमीरात, यूएई, नीदरलैंड्स, स्वीडन, नॉर्वे और इटली की 6 की यात्रा पर रवाना होंगे। यात्रा के पहले चरण में श्री मोदी आज यूएई पहुंचेंगे, जहां वे राष्ट्रपति शेख मोहम्मद बिन जायद अल नहयान से मुलाकात करेंगे। दोनों नेता द्विपक्षीय मुद्दों, विशेष रूप से ऊर्जा सहयोग, पारस्परिक हित के क्षेत्रीय और

ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଚାଲନ୍ତୁ ଆଜିର ସୁନ୍ଦର ସକାଳକୁ ଆରମ୍ଭ କରିବା ହିନ୍ଦୀ କଥା ଚିତ୍ର ଗୀତ ସହିତ। ଟ୍ୟୁନ୍ କରି ଶୁଣୁଥାନ୍ତୁ 103.4 FM ଆକାଶବାଣୀ ପୁରୀ। ଆଉ ହଁ ଶ୍ରୋତାବନ୍ଧୁ, ଆପଣ ମଧ୍ୟ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ୍ କରି ଭାରତର ଯେକୌଣସି ସ୍ଥାନରେ ଶୁଣିପାରିବେ। ତେବେ ଆସନ୍ତୁ କାର୍ଯ୍ୟକ୍ରମ ଆରମ୍ଭରୁ ଶୁଣିନେବା ପ୍ରଥମ ଗୀତଟିକୁ, ଜୁରୁକା ଗୁଲାମ କଥାଚିତ୍ରର।

ଆପଣ ଶୁଣୁଛନ୍ତି ହିନ୍ଦୀ କଥା ଚିତ୍ର ଗୀତ 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଜୁଡ଼ି ପିକର୍ସ କଥା ଚିତ୍ରର କଣ୍ଠଦାନ କରିଛନ୍ତି ସଲିମ ମର୍ଚାଣ୍ଟ, ଯାଦବ ଫରିଦି ଏବଂ ଶ୍ରଦ୍ଧା ପଣ୍ଡିତ। ଗୀତିକାର ଇର୍ଶାଦ କମିଲ।

103.4 FM ଆକାଶବାଣୀ ପୁରୀରୁ ଆପଣ ଶୁଣୁଛନ୍ତି ହିନ୍ଦୀ କଥା ଚିତ୍ର ଗୀତ। ଏଥର ଶୁଣନ୍ତୁ ଉଦିତ ନାରାୟଣ ଏବଂ ବିଜୟତ ପଣ୍ଡିତଙ୍କ କଣ୍ଠରେ ଯୋ ଚିତା ବୋହି ସିକନ୍ଦର କଥା ଚିତ୍ର ଗୀତରେ। ଗୀତିକାର ମେସ୍ରୁ ଏବଂ ସଙ୍ଗୀତକାର ଯତିନ ଡାଲି।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମେ ଆପଣଙ୍କୁ ଶୁଣାଉଛୁ ହିନ୍ଦୀ କଥାଚିତ୍ର ଗୀତ। ଏଥର ଆସନ୍ତୁ ପରବର୍ତ୍ତୀ ଗୀତଟି ଶୁଣିନେବା, ଜୋ ହମ୍ ଚେହେଁ କଥାଚିତ୍ରର। କଣ୍ଠଦାନ କରିଛନ୍ତି କେ କେ ଏବଂ ଶ୍ରେୟା ଘୋଷାଲ।

0: ଆପଣ ଟିଉନକରି ଶୁଣୁଥାନ୍ତୁ 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।
1: कार्यक्रम के बाकी गाने सुनिए इस अंतराल के बाद।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ପ୍ରଚାର କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ। ଉପସ୍ଥାପନା ପ୍ରକାଶ କୁମାର ରଥ ଏବଂ ପ୍ରଯୋଜନା ଦିଲୀପ କୁମାର ନାୟକ।

ସଙ୍ଗୀତ ଅମୃତମୟ ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ ରସ ସୁଖ ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖିକୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: ହ୍ୟାଲୋ
1: ଆଜ୍ଞା,
0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଜଗତସିଂହପୁରରୁ ଡଲି କହୁଛି।
0: ଡଲି ଭଉଣୀ, ଆପଣଙ୍କ ବିଷୟରେ କିଛି କୁହନ୍ତୁ, କଣ କରନ୍ତି ଆପଣ?
1: ପାଠ ପଢିକିରି ମୁଁ ଘରେ ରହିଛି।
0: କୋଉଠା ପର୍ଯ୍ୟନ୍ତ ପାଠ ପଢିଲେ?
1: ଆଇଏ ପାସ୍ କରିଛି।
0: ତାପରେ?
1: ତାପରେ ପାଠ ପଢାପଢି କଲୁନି, ଆମ ଘରେ ଟିକେ ଜମିବାଡି ବହୁତ। ଆମ ମୋର ଚାରିଟା ଭାଇ ଉପରେ, ମୁଁ ତାଙ୍କ ତଳେ। ବଡ ଭାଇ ଥିଲେ ଶିକ୍ଷକ, ସେମାନେ ସବୁ ଚାକିରି ବାକିରି କରୁଛନ୍ତି, କିଏ ବିଜନେସ କରନ୍ତି। ସେ ତେଣୁ ଆମକୁ ଆଉ ବାହାରକୁ ପଠେଇଲେନି ଆଜିକାଲି ସମସ୍ୟା ଦେଖିକିରି। ନନା ବୋଉ ତ ଆମର ନାହାନ୍ତି, ଚାରି ଭାଇ, ଆମେ ତିନି ଭଉଣୀ ଘରେ ଅଛୁ। ଚାରି ଭାଇ ଯାକ ଚାକିରି ବାକିରି କରୁଛନ୍ତି।
0: ଯୋଉ ଆପଣଙ୍କର ଭଉଣୀ ମାନେ ଆଉ ଆପଣ ବର୍ତ୍ତମାନ ସମୟ କେମିତି କାଟୁଛନ୍ତି, କଣ କରୁଛନ୍ତି?
1: ମୁଁ ସାର ଘରେ ଅଛି, ଯୋଉ ରୋଷେଇବାସ କରେ, ଘର ବାଡି ଦେଖା ଦେଖି କରେ, ଚାଷ ଜମି ମୁଲିଆଙ୍କ ଦ୍ୱାରା, ଆଉ ବାଡିରେ ଭଲ ପନିପରିବା କରେ।
0: ଆଚ୍ଛା, ଆପଣଙ୍କ କଥାରୁ ଜଣାପଡୁଛି ଯେ ଆପଣଙ୍କର ବହୁତ ଚାଷ ଜମି ରହିଛି ଆଉ ଆପଣ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି।
1: ଆଜ୍ଞା,
0: କଣ ସବୁ ଚାଷ କରୁଛନ୍ତି?
1: ଆମର ଜମିବାଡି ଅଛି, ମୁଲିଆ ଧାନ କରନ୍ତି, ମୁଗ କରନ୍ତି। ଆମେ ଆମ ବାଡିରେ ମାଙ୍କଡ, ଛେଳି, ଗୋରୁଙ୍କ ଚୋଗୁରୁ ଗୋଟେ ଜାଲ ବାନ୍ଧି ଦେଇକିରି ବାଡିରେ ବାଇଗଣ, ଟମାଟୋ, କଞ୍ଚା ଲଙ୍କା, ଶାଗ ଆମେ ସବୁ ଲଗେଇଛୁ। ଫୁଲ ଗଛ, ବିଭିନ୍ନ ପ୍ରକାର ସବୁ ପ୍ରକାର ଫୁଲ ଗଛ ଲଗେଇଛୁ।
0: ଆଚ୍ଛା,
1: ଆଉ ଗୁଆ, ନଡ଼ିଆ, ପଣସ, ଆମ୍ବ ସବୁ କରୁଛୁ।
0: ଆଚ୍ଛା, ବହୁତ ଭଲ କଥା ଯେ ଆପଣଙ୍କ ମନ ଭିତରେ ଏତେ ଆଗ୍ରହ ଆଉ ବିଭିନ୍ନ ପ୍ରକାର ପନିପରିବା ସହିତ ଫୁଲ ମଧ୍ୟ ଚାଷ କରୁଛନ୍ତି। ତେବେ ଆମର ଗୋଟେ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଆମର ଆକାଶବାଣୀ ପୁରୀରୁ ପ୍ରସାରିତ ହେଉଛି, ତାକୁ ଶୁଣୁଛନ୍ତି?
1: ମୁଁ ତ ଆଜି ସାର ନୂଆ ଶୁଣିଲି।
0: ଆଚ୍ଛା, ହଉ ଠିକ୍ ଅଛି। ଆପଣ ଯେତେବେଳେ ଜାଣିଲେଣି ଆମ କଥା, ସେତେବେଳେ ଆମର ବିଭିନ୍ନ କାର୍ଯ୍ୟକ୍ରମ ଯୋଉ ସପ୍ତାହର 7 ଦିନ ପ୍ରସାରିତ ହେଉଛି, ସବୁ କାର୍ଯ୍ୟକ୍ରମ ଶୁଣନ୍ତୁ। ଆଉ ଆମର ଶନିବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ସନ୍ଧ୍ୟାରେ 7:30 ଆମର ଯୋଉ ଚାଷବାସ ଆଧାରିତ କାର୍ଯ୍ୟକ୍ରମ କିଷାନ ବାଣୀ ପ୍ରସାରିତ ହେଉଛି, ତାକୁ ଶୁଣିଲେ ଆପଣ ବିଭିନ୍ନ ପ୍ରକାର ଚାଷ ସମ୍ପର୍କରେ ଖୁବ୍ ସୁନ୍ଦର ସବୁ ପଦକ୍ଷେପ ନେଇପାରିବେ ଆଉ ଆଗକୁ ଯାଇପାରିବେ। ଆଉ ଆପଣ ଗୀତ ଶୁଣିବାକୁ ଭଲ ପାଆନ୍ତି?
1: ଆଜ୍ଞା ଆଜ୍ଞା, ମୁଁ ତ ମୋର ଗୀତ ହଉଛି ବଢିଆ, ଗୁଣୁଗୁଣ ହେଇ ଗାଏ ସବୁବେଳେ। ମୋର ରେଡିଓରେ ଗୀତ ଭଲ ଭଲ ଯୋଉ ଚ୍ୟାନେଲ ଗୀତ ବାସେ, ମୁଁ ସେଇ ଚ୍ୟାନେଲ ଗୁଡାକ ଲଗାଏ।
0: ତାହେଲେ କଣ ଟିକେ ଗୁଣୁଗୁଣ ହେଇ ବୋଲୁନାହାନ୍ତି?
1: ତୋ ପାଦେ ମୋ ଚକା ଡୋଳା କରୁଛି ଗୁହାରି, ତୁହି ଗତି ତୁହି ମୁକ୍ତି ସକଳ ଜୀବର, ସକଳ ଜୀବର। ଆଉ ଗୋଟେ ବୋଲଛି ସାର, ତତେ କିଏ କଲା ବନଚାରିରେ ଜଟାଧାରି, ସ୍ୱରୂପ ଦେଖିଲେ ପାଷାଣ ତରଳେ, ମୋ ଦେହ ଯାଉଛି ଜଳି ଜଳି ଜଳି ଜଟାଧାରିରେ।

0: ଆପଣ ତ ବହୁତ ସ୍ୱରରେ ବୋଲୁଛନ୍ତି
1: ସାରେ। ଆମ ନନା ଛେଲେ ପୁରା ସବୁ ଗୀତ ଲେଖନ୍ତି, ଗୀତ ବୋଲନ୍ତି, ସେ ରାମାୟଣ ପାରାୟଣ 14 ବର୍ଷ କରିଛନ୍ତି।
0: ଆଚ୍ଛା, ଯାହା ହଉ, ବାପାଙ୍କ ଠାରୁ ଆପଣଙ୍କ ପାଖକୁ ଏଇ ସଙ୍ଗୀତର ଯୋଉ ରୁଚି ସେ ଚାଲି ଆସିଛି, ଆଉ ସେ ସଙ୍ଗୀତକୁ ଗୀତକୁ ସେମିତି ଭଲ ପାଉଥାନ୍ତୁ, ଆମର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଆପଣ ଯେକୌଣସି ଗୋଟେ ଓଡ଼ିଆ କଥା ଚିତ୍ର ଗୀତ ଶୁଣେଇ ଦିଅନ୍ତୁ।
0: ଠିକ୍ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ନମସ୍କାର, ରହିଲି।

0: हेलो
1: ଆଜ୍ଞା ନମସ୍କାର।
0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ନରେନ୍ଦ୍ର କୁମାର ସାହୁ, ଅରଖଣ୍ଡା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି।
0: ନରେନ୍ଦ୍ର ବାବୁ, କେମିତି ଚାଲିଛି ସମୟ ଆପଣଙ୍କର? ଯେଉଁ ଆପଣ କିଛି ସିଲେଇ କରନ୍ତି?
1: ଆଜ୍ଞା, ଟେଲରିଂ କରେ।
0: ଦୋକାନ କେମିତି ଚାଲିଛି?
1: ହଁ, ଅଳ୍ପ ବହୁତ ଚାଲିଛି। ଖରା ତ ପ୍ରଚଣ୍ଡ ହେଉଛି, ବିଶେଷ କାମ କରିହେବନି, ଯାହା ଅଛି ଖରା ପ୍ରବଳ।
0: ଖରା ଯୋଗୁଁ ଆପଣ କାମ କରିପାରୁନାହାନ୍ତି, ଗ୍ରାହକ ମଧ୍ୟ ଦୋକାନକୁ ଆସିପାରୁନଥିବେ। ତାହେଲେ ବ୍ୟବସାୟ ମାନ୍ଦା। ପୁଣି ଯେତେବେଳେ ଆସିଯିବ ସିଜିନ୍, କ'ଣ ଗଣେଶ ପୂଜା, ସରସ୍ୱତୀ ପୂଜା, ଦୁର୍ଗା ପୂଜା ହେଲା, ପକେଟ ଗରମ।
1: ହଁ, ପକେଟ ଗରମ। ଏବେ ଯୋଉ ଆସିଯାଉଛି ଯୋଉ ପିଲାଙ୍କର, କଲେଜ ପିଲାଙ୍କର ନାଁ ଲେଖା ଲେଖିବା।
0: ହଁ, କଲେଜ ପିଲାଙ୍କର ନାଁ ଲେଖା ଆରମ୍ଭ ହେଇଗଲେ ଆପଣଙ୍କର ମୁହଁରେ ହସ ଖେଳିବ। ସେମିତି କାମରେ ଆପଣ ବ୍ୟସ୍ତ ରୁହନ୍ତୁ, ଯେତିକି କାମରେ ବ୍ୟସ୍ତ ରହିବେ ସେତେ ମନ ଖୁସି ରହିବ। ଆପଣଙ୍କ ସେ ଅଞ୍ଚଳରେ ଏଇ ଗରମରୁ ନିସ୍ତାର ପାଇବା ପାଇଁ କ'ଣ ସବୁ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଜନତା ବା ପ୍ରଶାସନ?
1: ଆମର ତ ଏଠି ଜଳଛତ୍ର ଖୋଲା ହେଇଛି, ଆଉ ଲୋକମାନେ ସଚେତନ, 11ଟାରୁ 3ଟା ଭିତରେ ପଦାକୁ କେହି ବାହାରୁ ନାହାନ୍ତି।
0: ଆଚ୍ଛା,
1: ସବୁ ଅର୍ଜେଣ୍ଟ ପଇଲେ ଯଦି କୁଆଡେ ଯାଉଛନ୍ତି, ପାଣି ବୋତଲ ନେଇକି ଆଉ ମୁଣ୍ଡରେ ଗାମୁଛା ଗାମୁଛା ପକେଇକି ଯାଉଛନ୍ତି, ନହେଲେ ନାହିଁ ସବୁ ଘରେ ରହୁଛନ୍ତି।
0: ଭଲ, ଅଧିକ ଖରା ସମୟରେ ଘରୁ ନ ବାହାରିଲେ ଭଲ। ଯଦି କାହାର ସେତେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି ସେମାନେ ଯାଇପାରନ୍ତି, ତାପରେ ପୁଣି ଯେତେବେଳେ ଖରା କମିଯିବ ସମସ୍ତେ ତାଙ୍କର କାମ କରିପାରିବେ।
1: ଆଉ ଯୋଉ ମୁଲିଆ ମିସ୍ତ୍ରୀ ଯୋଉ କାମ କରୁଛନ୍ତି, ସିଏ ବି ସକାଳୁ କାମ କରିଦେଇକି 11ଟା ଭିତରେ ଆସୁଛନ୍ତି।
0: ଆଚ୍ଛା,
1: 2 ଦିନ ହେଲା ତ ପ୍ରବଳ ଗରମ ହଉଛି, 2 ଦିନ ହେଲା ବେଶୀ।
0: ଆଚ୍ଛା, ଆଉ ଆପଣଙ୍କର ଯୋଉ ଘରେ ଯୋଉ ପବନ ଚଳାଚଳର ବ୍ୟବସ୍ଥା ଠିକ ରହିଛି?
1: ହଁ, ପବନ ଚଳାଚଳର ରହିଛି, ବ୍ୟବସ୍ଥା ରହିଛି। ଆମେ ଏମିତି ଫ୍ୟାନ୍ ଲଗେଇ ଦଉଛୁ, ଆଉ କ'ଣ କରିବୁ, ବାଧ୍ୟ ହେଇକି 2 ଲକ୍ଷ ଫ୍ୟାନ୍ ଲଗେଇ ଦଉଛୁ।
0: ତାପମାତ୍ରା ବଢୁଛି, ସେଥିପାଇଁ ସମସ୍ତେ ତାର ଯୋଉ ପ୍ରଭାବରେ ପ୍ରଭାବିତ ହଉଛନ୍ତି। ଆପଣ କୁହନ୍ତୁ, ଏ ତାପମାତ୍ରାକୁ କମେଇବା ପାଇଁ ଆମକୁ କ'ଣ କରିବାକୁ ପଡିବ ସମସ୍ତଙ୍କୁ?
1: ଆମେ ସମସ୍ତେ ଜଙ୍ଗଲକୁ ଆମେ ରଖିବା, ଜଙ୍ଗଲରେ ଗଛ ବୁଛ ଲଗେଇବା, ନିଜ ବାଡ଼ି ଘରେ ଗଛ ବୁଛ ଲଗେଇବା, ଅମ୍ଳଜାନକୁ ଆମେ କେମିତି ବୃଦ୍ଧି କରିବା, ଅଙ୍ଗାରକାମକୁ କମେଇବା। ତେଣୁ ଏଇଟା ସମସ୍ତେ ସଚେତନ ହଉନାହାନ୍ତି କେହି। ରାସ୍ତାଘାଟ ରାସ୍ତା କରରେ ଗଛ ଲଗେଇବା, ଆଉ ଏଇଟା ଗଛ ଲଗେଇଲେ ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ଥିଲେ ଆମେ ଏତେ ଗରମ ଅନୁଭବ କରିପାରିବାନି। ତେଣୁ ଜଙ୍ଗଲ କାଟିକି ଯଦି ସଫା କରିଦେଉଛନ୍ତି, ଆମେ ତାରି ଇଏଟା ପଡୁଛି ଆମ ଉପରେ।
0: ଆପଣଙ୍କ କଥା ଆମର ହାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମର ଶ୍ରୋତାମାନେ ଶୁଣିଥିବେ, ଆଉ ନିଶ୍ଚିତ ଭାବରେ ସେମାନେ ଯେଉଁ ଅଞ୍ଚଳର ବି ହୁଅନ୍ତୁ, ସେମାନଙ୍କ ଅଞ୍ଚଳରେ, ସେ ଗ୍ରାମ ହଉ ସହର ହଉ, କିଛି ବୃକ୍ଷରୋପଣ ପାଇଁ ଉଦ୍ୟମ କରିବେ। ଚତୁର୍ଦ୍ଦିଗ ସବୁଜିମାରେ ଭରିବ, ଆଉ ପାଣିପାଗ, ଜଳବାୟୁ ସବୁ ଠିକ୍ ସମୟରେ ହବ। ନରେନ୍ଦ୍ର ବାବୁ, ଭଲ କଥା କହିଛନ୍ତି ଆପଣ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଆପଣଙ୍କ ପସନ୍ଦରେ ଗୋଟେ ଗୀତଟେ ଦେବେ।
0: ଠିକ୍ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ,
0: ହ୍ୟାଲୋ ଆକାଶବାଣୀପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଚିନ୍ତାମଣି ପ୍ରଧାନ ସ୍ୱପ୍ନ ନିଳୟ କୁଅଁର ବେଦୀ ପରିକିନା ଜଗତସିଂହପୁର କହୁଛି।
0: ଚିନ୍ତାମଣି ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ କାର୍ଯ୍ୟକ୍ରମ ପରିସରକୁ।
1: ଆପଣଙ୍କୁ ମଧ୍ୟ ମୋ ତରଫରୁ ସ୍ୱାଗତ।
0: ଆପଣ ତ ଆମର ନିୟମିତ ଶ୍ରୋତା, ଆଉ ବିଭିନ୍ନ ସମୟରେ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି, ସୁନ୍ଦର ମତାମତ ସବୁ ଦିଅନ୍ତି। ଆଉ ଆପଣ ଯେଉଁ ଗୋଟେ କାମ କରନ୍ତି ପ୍ରାଇଭେଟ ସେକ୍ଟରରେ,
1: ଆଜ୍ଞା,
0: ଆପଣଙ୍କର କାମ କେମିତି ଚାଲିଛି?
1: ହଁ, ବର୍ତ୍ତମାନ ତ ସୋରୁମ୍ରେ ବେପାର ସାଧାରଣତଃ ମାନ୍ଦା ଅଛି, କିନ୍ତୁ ସମସ୍ତ ଷ୍ଟାଫ୍ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଭଲ ଚାଲିଛି। ଆଜ୍ଞା
0: ଆପଣ ମଧ୍ୟ ଜଣେ ସଫଳ ଚାଷୀ,
1: ଆଜ୍ଞା,
0: ଆଉ ବିଶେଷ କରି ଏଇ ଯେଉଁ ଖରାଦିନେ ଆପଣଙ୍କର ସେ ଅଞ୍ଚଳରେ କ'ଣ ସବୁ ଚାଷ ହେଉଛି ଆଉ ଆପଣ ସେଥିରେ ଆଗେଇଛନ୍ତି?
1: ମୋର ତ ମୁଖ୍ୟ ଫସଲ ଆକ୍ଚୁଆଲି ଧାନ ଥାଏ ବର୍ଷା ଦିନ ପାଇଁ।
0: ହଁ
1: ବର୍ତ୍ତମାନ ଖରା ଦିନରେ ଆମେ କ'ଣ କରିଛୁ, ଆଚ୍ଛା, ଗୁଣ୍ଠେ ଜମିରେ ଲାଗିଛି ପୋଇ, 2 ଗୁଣ୍ଠ ଜମିରେ ଲାଗିଛି ହେଉଛି ଭେଣ୍ଡି, ଆଉ କଖାରୁ ଲାଗିଛି 4-5 ଗୁଣ୍ଠ ଜମିରେ କଖାରୁ ଲାଗିଛି, ଶାଗ ବୁଣା ହେଇଛି, ବାଇଗଣ ମଧ୍ୟ ଲାଗିଛି, କଲରା ମଧ୍ୟ ଲାଗିଛି, ଆଉ ଲଙ୍କା ମଧ୍ୟ ଲାଗିଛି। ଲଙ୍କା ଚାଷ ହେଉଛି ନିଜ ପରିବାର ପାଇଁ ଏବଂ ବିକ୍ରି ପାଇଁ ମଧ୍ୟ।
0: ଶୁଣିକି ଆପଣଙ୍କଠୁ ବହୁତ ଖୁସି ଲାଗୁଛି ଯେ ଆପଣ ଏତେ ସୁନ୍ଦର ଭାବରେ ସବୁ।
1: ନାଇଁ, ଏଠି ମୁଁ ପ୍ରକାଶ ଗୋଟେ କଥା କହିବାକୁ ଚାହେଁ, ମୋର ଟଙ୍କାଟେରେ ହେଉଛି ବାହାର ଜିନିଷ କିଣା ହୁଏନି।
0: ଆଚ୍ଛା,
1: ମୋର ମାଛ ପ୍ରାୟ 3 ଟାଇମ୍ ମିଳେ, ଆମେ ନିଜେ ଧରିକିରି ଖାଇପାରୁ, ଆମର ଅଛି ସମୁଦ୍ରକୁ ଲାଗିଛି ଆମର ଅଳକା ନଦୀ, ପନିପରିବାର ମୋ ଘରେ ଅଭାବ ନାହିଁ, ବିକ୍ରି ବଟାର ମଧ୍ୟ ଅଭାବ ନାହିଁ, କାରଣ ଆମେ ସମସ୍ତେ ସବୁବେଳେ ଚେଷ୍ଟା କରୁ, ମାନେ ଆମେ କିନ୍ତୁ ଅଧିକରୁ ଅଧିକ ଚାଷ କରିପାରିବୁ, ନିଜେ ଖାଇବା ସହିତ ବନ୍ଧୁ ବାନ୍ଧବଙ୍କୁ ଦବା, ଆଉ ଆଉ ଅବଶ୍ୟ ବିକ୍ରି କରିବା ଆମର ପ୍ରଥମ ଲକ୍ଷ୍ୟ ଥାଏ।
0: ବହୁତ ଭଲ ପଦକ୍ଷେପ। ଆଉ ଚିନ୍ତାମଣି ବାବୁ, ଏଇ ଯେଉଁ ଖରାଦିନ ଚାଲିଛି, ଆଉ ଆପଣଙ୍କ ସେ ଅଞ୍ଚଳରେ ଏଇ ଯେଉଁ ଗ୍ରୀଷ୍ମ ତାପ ନିବାରଣ ପାଇଁ କିଛି ଯେଉଁ ସ୍ୱେଚ୍ଛାସେବୀ ସଂଗଠନ ବା ପ୍ରଶାସନିକ ସ୍ତରରେ କିଛି ଉଦ୍ୟମ କରାଯାଉଛି?
1: ଶୁଣନ୍ତୁ, ଆମ ଗାଁରେ ଏକ ଆମ ଗତେଶ୍ୱର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଛି, ତା ଦେହରେ ଆମେ 48 ଜଣ ମେମ୍ବର ଅଛନ୍ତି। ପ୍ରତ୍ୟେକ ଦିନ 3ଟି ଛକରେ ବର୍ତ୍ତମାନ ବସିକିରି ଆମର ଜଳ ଛତ୍ର କରୁଛନ୍ତି, କିଛି ଲୋକମାନଙ୍କୁ ମଧ୍ୟ ସଚେତନ କରାଯାଇଛି। ଆମର ସାନ ଭାଇ ଯେ ଉମେଶ, ଆପଣଙ୍କର ଜଣେ ନିୟମିତ ଶ୍ରୋତା, ସେ ମାଇକ୍ରେ ମଧ୍ୟ ଅଟୋ ମାଧ୍ୟମରେ 3-4ଟା ପଞ୍ଚାୟତକୁ ମାନେ କେମିତି ସରକାର ତରଫରୁ ଯୋଉ ହିଣ୍ଟ ସବୁ ଦିଆଯାଇଛି, ସଚେତନ ମୂଳକ ସୂଚନା ଦିଆଯାଇଛି, ମାଇକ୍ରେ ମଧ୍ୟ ମାନେ ପ୍ରଚାର କରିବା ସହିତ ଆଉ ଓୟାସ ପାଣି ମଧ୍ୟ ବଣ୍ଟନ କରୁଛି, ତାକୁ ମଧ୍ୟ ମୋ ତରଫରୁ ଧନ୍ୟବାଦ।
0: ଯାହା ହଉ, ଏଇଭଳି ସବୁ ବିଭିନ୍ନ ସଂଗଠନ ମାନେ ଯଦି ଆଗେଇ ଆସିବେ, ନିଶ୍ଚିତ ଭାବରେ ବହୁ ପରିମାଣରେ ଜନସାଧାରଣ ଉପକୃତ ହେବେ, ଉପଶମ ପାଇବେ। ଯାହା ହଉ, ଆଜିର କାର୍ଯ୍ୟକ୍ରମ ଆପଣ ଫୋନ୍ କରିଛନ୍ତି, କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଆପଣଙ୍କ ପସନ୍ଦର ଯେକୌଣସି ଗୋଟେ ଗୀତ ଦେଲେ ମୁଁ ବହୁତ ଖୁସି ହେବି।
0: ଠିକ୍ ଅଛି ଚିନ୍ତାମଣି ବାବୁ, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ଧନ୍ୟବାଦ ସହିତ ନମସ୍କାର ଭାଇ, ରହିଲେ।

0: ହ୍ୟାଲୋ,
1: ହ୍ୟାଲୋ ଆଜ୍ଞା, ନମସ୍କାର ନମସ୍କାର ସାର୍।
0: ନମସ୍କାର। କିଏ କହୁଥିଲେ? ଆଚ୍ଛା,
1: କଣ୍ଟାବାଞ୍ଜିରୁ କହୁଥିଲି, ଗୋବିନ୍ଦ ଚନ୍ଦ୍ର ସରା।
0: ଗୋବିନ୍ଦ ବାବୁ କେମିତି ଅଛନ୍ତି କୁହନ୍ତୁ।
1: ଆପଣଙ୍କ ଆଶୀର୍ବାଦ ମୋ ସାଙ୍ଗରେ ଅଛି ସାର୍।
0: ଆଚ୍ଛା, ଆପଣ କିଛି ଲେଖାଲେଖି କରନ୍ତି?
1: ହଁ, ଯେତେବେଳେ ଯୋଉଟା ଆସେ ଟିକେ ଟିକେ ଅଳ୍ପ କିଛି ଲେଖୁ ଲେଖୁ ଯାହା ଆସେ ଲେଖିଦିଏ ଆଉ।
0: ଏବେ କିଛି ଲେଖା ଆପଣଙ୍କ ପାଖରେ ରହିଛି ଯାହାକୁ କି ଆବୃତ୍ତି କରିପାରିବେ?
1: ଠିକ ଅଛି, ଶୁଣେଇ ଦଉଛି ସାର୍। ମାନବ ସେବା ମାଧବ ସେବା ମାର ସେବା, କରି ଚାଲ ବନ୍ଧୁ ହୃଦୟକୁ କରି ସିନ୍ଧୁ, ନେବା ନୁହଁ ଶିଖ ଆନକୁ କିଛି ଦେବା, ଶିଖ ଆନକୁ କିଛି ଦେବା। ବୃଦ୍ଧ ମାତା ପିତା ଦୁଃଖୀ ରୋଗୀ ଦିବ୍ୟାଙ୍ଗଙ୍କ ଚିନ୍ତା, କରି ଚାଲ ସବୁରି ଦୁଃଖକୁ ହରି ଚାଲ, ସଭିଙ୍କୁ ନେଇ ସାଥିରେ ଆଗକୁ ଆଗକୁ ବଢ଼ି ଚାଲ। ମାନବିକତାର ଗଡ଼ ମାଧବଙ୍କ ପାଇଁ ଗଢ଼ି ଚାଲ, ସୁକରମ ସୁନାମ ଛଡ଼ା ଅଧିକା ନେଇ ପାରିଛି କୁହ କିଏ ବା। ମାନବ ସେବା ମାଧବ ସେବା ମାର ସେବା।
0: ବହୁତ ସୁନ୍ଦର। ବାସ୍ତବରେ ସେଇ ଯେଉଁ ମାନବ ସେବା, ଆମର ଜୀବନ ଧନ୍ୟ ହେବ ଯଦି ଆମେ କିଛି ସେଇ ଯେଉଁମାନେ କିଛି ଅଛନ୍ତି, ଯେଉଁମାନେ ସାହାଯ୍ୟ ଦରକାର କରୁଛନ୍ତି, ଆମେ ତାଙ୍କୁ ସାହାଯ୍ୟ ଯୋଗେଇ ପାରିବା। ଦୁଃସ୍ଥ ଆଉ ନିଷ୍ପେଷିତ ବା ଅବହେଳିତ ବ୍ୟକ୍ତିବିଶେଷ ଅଛନ୍ତି, ଯେଉଁମାନେ ବୟସ୍କ ଅଛନ୍ତି, କିଛି ପରିବାରରେ ଅବହେଳିତ ହୋଇକି ଅଛନ୍ତି, ବାହାରେ ବୃଦ୍ଧାଶ୍ରମରେ ରହୁଛନ୍ତି, ଆଉ ସେଠି ଆମେ ତାଙ୍କୁ କିଛି ସାହାଯ୍ୟ କରିପାରିବା, ତାଠାରୁ ଭଳି ବଡ଼ କଥା ନାହିଁ। ବହୁତ ସୁନ୍ଦର ଭାବନା କୁ ନେଇକି ଆପଣ ଲେଖାଟି ଲେଖିଛନ୍ତି, ଏମିତି ସବୁ ଲେଖି ଚାଲନ୍ତୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କେଉଁ ଗୀତ ଶୁଣିବୁ?
1: ଗୋଟିଏ ଓଡ଼ିଆ ଗୀତଟି ଶୁଣିନେବା। ଜୀବନର ଆମେ ପ୍ରତିଟି ମୁହୂର୍ତ୍ତରେ ଆମେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହଉ, ସେମିତି ପ୍ରତିଟି ମୁହୂର୍ତ୍ତକୁ ଆମେ ସକାରାତ୍ମକ ଦୃଷ୍ଟିକୋଣରୁ ନିଜ ତରଫରୁ ଶତ ପ୍ରତିଶତ ଠିକ ରହିବା। ଅନେକ ନିନ୍ଦା ଆସିବ, ତଥାପି ଆମକୁ ଚାଲିବାକୁ ହେବ, ଜୀବନକୁ ବଢ଼ିବାକୁ ହେବ, ଆଗକୁ ବଢ଼ିବାକୁ ହେବ। ତ ଆସନ୍ତୁ ଆମେ ସେମିତି ଗୋଟେ ସୁନ୍ଦର ଗୀତ ଶୁଣିନେବା। ଫିଲ୍ମର ନାଁ ବି ହଉଛି ଅଗ୍ନି ପରୀକ୍ଷା, ଗୀତଟି ଏମିତି ଅଛି।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

0: ଏତେବେଳେ ଯାଏଁ ଶୁଣୁଥିଲେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ ଏବଂ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣ ଟ୍ୟୁନ୍ କରି ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ।
1: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି ହସିଲା।
2: अडणा लिंक्स उपरे क्लिक करंतु नाही। आरबीआई कहे
3: सचेतन हुंतु, सतर्क रुहंतु।

ଆଜି ତ ଶୁକ୍ରବାର, ମା ମହାମାୟାଙ୍କର ଶୁଭବାର, ମା ପରମ ଶୁଭଙ୍କରୀ, ପୁଣି ଦୁଃଖ ହରିଣୀ ଆଉ ବିପଦ ଭଞ୍ଜନୀ। ମା ସବୁବେଳେ ତା ସନ୍ତାନକୁ ସବୁ ପରିସ୍ଥିତିରୁ ମୁକ୍ତି ଦିଏ। ଥରୁଟିଏ ବିକଳ ହୋଇ ମାଆକୁ ଡାକିଦେଲେ ଯେତେ ଦୂରରେ ଥିଲେ ବି ସେ କାନଟିରେ ଶୁଣିଥାଏ ଆଉ ତା ସନ୍ତାନ ପାଖରେ ଛାଇ ପଡ଼ି ରହିଥାଏ। ଶୁଣନ୍ତୁ ପ୍ରଣବ ପଟ୍ଟନାୟକଙ୍କଠାରେ ଏହି ସୁନ୍ଦର ଗୀତଟି, ଆରତୀ କଥା ଚିତ୍ରର।

ସତରେ ପରିବାର ଶବ୍ଦଟି କହିବା ମାତ୍ରେ ମନରେ ଖୁସି, ବିଶ୍ୱାସ ଆଉ ସାହସ ମନ ହୁଏ। ଲାଗେ ସତେ ଯେମିତି ଗୋଟେ ନିଃସ୍ୱାର୍ଥ ସ୍ନେହ ଓ ଅସୀମ ସାହସ ହଠାତ୍ ଯେମିତି ଆମକୁ ଘେରି ରହିଛି, ତାର ସେ ଅସ୍ମିତା ଆମକୁ ବହୁତ ଦୂର ପର୍ଯ୍ୟନ୍ତ ସୁରକ୍ଷିତ ରଖିଛି। ପରିବାରରୁ ଶାନ୍ତି ଆଉ ଆରାମ ମିଳିଥାଏ ଆମକୁ। ସ୍ନେହ, ଆଦର, ବିଶ୍ୱାସର ଏକ ମୂଳଦୁଆ ଆମ ପରିବାର। ଆନ୍ତର୍ଜାତୀୟ ପରିବାର ଦିବସର ଏକ ସ୍ୱତନ୍ତ୍ର ଚିହ୍ନ ରହିଛି। ଏଥିରେ ଏକ ସବୁଜ ରଙ୍ଗର ବୃତ୍ତ ରହିଛି, ଯାହା ମଧ୍ୟରେ ଘର ଏବଂ ଏକ ହୃଦୟ ବା ହାର୍ଟର ଚିତ୍ର ହୋଇଛି। ଏହା ସୂଚାଇଥାଏ ଯେ ପରିବାର ହେଉଛି ସମାଜର କେନ୍ଦ୍ରବିନ୍ଦୁ ଏବଂ ଏହା ସମସ୍ତଙ୍କୁ ଆଶ୍ରୟ ଓ ଭଲ ପାଇବା ପ୍ରଦାନ।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରର ଶ୍ରୀକ୍ଷେତ୍ର ସୁରଭି। ଆମେ ଆପଣଙ୍କୁ ଶୁଣାଉଛୁ ମିଠା ମିଠା ହିନ୍ଦୀ କଥାଚିତ୍ର ଗୀତ। ଏଥର ଶୁଣନ୍ତୁ ଅଫ୍ ଲେଟ୍ ଚଲି କଥାଚିତ୍ର ଗୀତ। ଯୁଗଳ କଣ୍ଠ ଗୀତକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ଏଗ୍ନିକ୍। ସଙ୍ଗୀତରେ ସଜାଇଛନ୍ତି ନଦୀମ ଶ୍ରବଣ। ତାହେଲେ ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଏହି ସୁନ୍ଦର ଗୀତଟି।

ଶ୍ରୀକ୍ଷେତ୍ର ସୁରଭିରେ ଆମେ ଆପଣଙ୍କୁ ଶୁଣାଉଛୁ ମନ ଛୁଆଁ ଗୀତ ଆଉ କଥା ବି ହେଉଛି ସମ୍ପର୍କ ଆଉ ବିଶ୍ୱାସକୁ ନେଇ। ହଁ ଶ୍ରୋତା ବନ୍ଧୁ, ଏ ଦୁହେଁ ଖୁବ୍ ସୁନ୍ଦର ମିତ୍ର ଅଟନ୍ତି। ହେଲେ ସମ୍ପର୍କ ରଖନ୍ତୁ କି ନ ରଖନ୍ତୁ, କିନ୍ତୁ ବିଶ୍ୱାସ ନିଶ୍ଚୟ ରଖନ୍ତୁ। ଯେଉଁଠି ବିଶ୍ୱାସ ଅଛି ସେଠି ସମ୍ପର୍କ ଆପେ ଆପେ ତିଆରି ହୋଇଯାଏ। ଏଥିସହିତ ଶୁଣନ୍ତୁ ଏହି ସୁନ୍ଦର ଗୀତଟିଏ କୁମାର ସାନୁ ଏବଂ ଅନୁରାଧା ପୌଡ଼ୁଆଲଙ୍କ କଣ୍ଠରେ, ଆସିକି କଥା ଚିତ୍ରର।

0: ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ମହାଜନ କହିଥିଲେ, ୟୁଏଇ ଏବଂ ଭାରତ ମଧ୍ୟରେ ଶକ୍ତି କ୍ଷେତ୍ର ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଗତବର୍ଷ ୟୁଏଇ ଭାରତ ପାଇଁ ଅଶୋଧିତ ତୈଳର ଚତୁର୍ଥ ବୃହତ ଉତ୍ସ ଥିଲା, ଯାହା ଭାରତର 11% ତୈଳ ଆବଶ୍ୟକତାକୁ ପୂରଣ କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ବହୁପକ୍ଷ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ସମସ୍ତ ସଦସ୍ୟ ଦେଶ ସହ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କରିଛି। ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକର ଆଜି ଦ୍ୱିତୀୟ ଦିନର ଏକ ଅଧିବେଶନରେ ଯୋଗଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସମସ୍ତ ବୈଦେଶିକ ମନ୍ତ୍ରୀମାନେ ପରିବର୍ତ୍ତନଶୀଳ ବିଶ୍ୱରେ ବହୁପକ୍ଷୀୟ ସହଯୋଗକୁ ଦୃଢ଼ କରିବା ଲାଗି ମନସ୍ଥ କରିଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତିକ ଆର୍ଥିକ ସଂରଚନାରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି, ଭାରତ କ୍ରମାଗତ ଭାବେ ବହୁପକ୍ଷୀୟ ବ୍ୟବସ୍ଥାରେ ପରିବର୍ତ୍ତନକୁ ସମର୍ଥନ କରିଆସିଛି। ସେ କହିଛନ୍ତି, କେବଳ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକ ଆହ୍ୱାନ ପାଲଟି ନାହିଁ, ବରଂ ଆନ୍ତର୍ଜାତିକ ବ୍ୟବସ୍ଥାକୁ ସମଭାବରେ ବିଚାର କରିବା ଲାଗି ଗଣତାନ୍ତ୍ରିକ ତଥା ପ୍ରତିନିଧିତ୍ୱ କରୁଥିବା ଅନ୍ୟାନ୍ୟ ବ୍ୟବସ୍ଥାଗୁଡ଼ିକ ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଡକ୍ଟର ଜୟଶଙ୍କର ବହୁପକ୍ଷ ବ୍ୟବସ୍ଥାରେ ଅନ୍ୟ ଦେଶର ସାର୍ବଭୌମତ୍ୱ, ଆଞ୍ଚଳିକ ସ୍ୱାଧୀନତା ଓ ଆନ୍ତର୍ଜାତିକ ନିୟମକୁ ସମ୍ମାନ ଦେବା ଭଳି କାର୍ଯ୍ୟକୁ ଅଗ୍ରାଧିକାର ଦେବା ଲାଗି ଆହ୍ୱାନ ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଏହାର ପ୍ରଭାବ ସମ୍ପର୍କରେ ମତ ବିନିମୟ କରିଛନ୍ତି। ଏହାବ୍ୟତୀତ ଉଭୟ ଦେଶ ମଧ୍ୟରେ ସ୍ୱାର୍ଥଜଡ଼ିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଇଥିବାରୁ ଡକ୍ଟର ଜୟଶଙ୍କର ଶ୍ରୀ ଆରାଗାଛିଙ୍କୁ ପ୍ରଶଂସା କରିଛନ୍ତି। ନବଗଠିତ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ଭାବେ ରଥୀନ୍ଦ୍ର ବସୁ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ବସୁ ବିଜେପିର ପ୍ରାର୍ଥୀ ଭାବେ କୁଚ୍ବିହାର ଦକ୍ଷିଣ ଆସନରୁ ନିର୍ବାଚିତ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ସେ ବହୁ ସଂଖ୍ୟକ ଭୋଟ୍ରେ ଜିତିଛନ୍ତି। ଆଜି ସକାଳେ କାମଚଳା ବାଚସ୍ପତି ତାପସ ରାୟଙ୍କ ନିରୀକ୍ଷଣରେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ଶ୍ରୀ ବସୁଙ୍କ ନାମ ପ୍ରସ୍ତାବ ଦେଇଥିଲେ। ବାଚନିକ ଭୋଟ୍ରେ ବିଧାନସଭାରେ ଶ୍ରୀ ବସୁଙ୍କୁ ସମର୍ଥନ ମିଳିଥିଲା। ବାଚସ୍ପତି ନିର୍ବାଚନ ସମୟରେ ତୃଣମୂଳ କଂଗ୍ରେସର ସଦସ୍ୟମାନେ ଗୃହ ପରିତ୍ୟାଗ କରିଥିଲେ, ପରେ ସେମାନେ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ। ନିର୍ବାଚିତ ହେବା ପରେ ଶ୍ରୀ ବସୁଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ବାଚସ୍ପତିଙ୍କ ଆସନ ନିକଟକୁ ପାଛୋଟି ନେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଦ୍ୟ ସମାପ୍ତ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ରଦ୍ଦ ହେବା ପରେ ଆସନ୍ତା ଜୁନ୍ 21 ତାରିଖରେ ପୁନର୍ବାର ଏହି ପରୀକ୍ଷା କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଚଳିତ ମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ରଦ୍ଦ କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଘଟଣାର ତଦନ୍ତ କରୁଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସାମାଜିକ ଗଣମାଧ୍ୟମରେ ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କୁ କେବଳ ଏନ୍ଟିଏର ଅଫିସିଆଲ୍ ଚ୍ୟାନେଲରେ ଦିଆଯାଉଥିବା ସୂଚନା ଉପରେ ବିଶ୍ୱାସ କରିବାକୁ କହିଛି। ଗତ ସନ୍ଧ୍ୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପରୀକ୍ଷା ଯେଭଳି ସଠିକ୍ ଭାବରେ ହୋଇପାରିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଚ୍ଚଶିକ୍ଷା ଏବଂ ବିଦ୍ୟାଳୟ ଶିକ୍ଷା ସଚିବ, ଏନ୍ଟିଏର ମହାନିର୍ଦ୍ଦେଶକ, ସିବିଏସ୍ଇର ଅଧ୍ୟକ୍ଷ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଓ ନବୋଦୟ ବିଦ୍ୟାଳୟ ସମିତିର କମିଶନରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସରକାର ଛାତ୍ରଛାତ୍ରୀମାନଙ୍କୁ ଅଗ୍ରାଧିକାର ଦେଉଛନ୍ତି ଏବଂ ଏହି ଘଟଣାରେ ସମ୍ବେଦନଶୀଳ ଅଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ଆସନ୍ତା ମାସ 21 ହେବାକୁ ଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପାଇଁ ଜୁନ୍ 14 ତାରିଖ ସୁଦ୍ଧା ଆଡ୍ମିଟ୍ କାର୍ଡ଼ ଉପଲବ୍ଧ ହେବ। ଆସନ୍ତା ବର୍ଷଠାରୁ ଏହି ପରୀକ୍ଷା ଓଏମ୍ଆର୍ ବଦଳରେ କମ୍ପ୍ୟୁଟର ଆଧାରିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।
1: ପରୀକ୍ଷା ମେ ଥୋଡ଼ା ହମକୁ ଯୋ ଉନକି ଫର୍ମାଲିଟିଜ୍ ହେ ଓଏମ୍ଆର୍ ସିଟ୍ କୁ ଦସ୍ତଖତ କରନା ଆରମ୍ଭ ମେ ଏକ ବାର କରନା ଅନ୍ତ ମେ ଭି ଏକ ବାର କରନା ଉସମେ ହମାରି ବିଦ୍ୟାର୍ଥୀ କୋର୍ ଟାଇମ୍ ମେ କଟୌତି ହୁଇ ଥି ଯୋ 2-5 ଏକ୍ଜାମିନେସନ୍ ଟାଇମ୍ ଥା ଉସକୋ ଧ୍ୟାନ ମେ ରଖତେ ଏନ୍ଟିଏ ନେ ତୁରନ୍ତ ଏକ ନିଷ୍ପତ୍ତି କିଆ ହେ କି ଉସକୋ ଔର 15 ମିନିଟ୍ ବଢ଼ାଏ 2 ଶୁରୁ ହୋଗା 5-15 ତକ ୟେ ପରୀକ୍ଷା କି ସମୟ ବଢ଼ାଏ ଯାଏଗା। ଇସ ବାର କି ଆଡମିଟ୍ କାର୍ଡ 14 ଜୁନ୍ ତକ ସଭି କୋ ପହଞ୍ଚାଏଗା।

0: ବିଶ୍ୱ ଶକ୍ତି ସଙ୍କଟ ପରିସ୍ଥିତିରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ୍ ଏବଂ ଡିଜେଲ୍ର ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଫଳରେ ପେଟ୍ରୋଲ୍ ମୂଲ୍ୟ ଲିଟର ପିଛା 94.77 ପଇସାରୁ 97.77 ପଇସାକୁ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ ଡିଜେଲ୍ ଲିଟର ପିଛା 87.67 ପଇସାରୁ 90.67 ପଇସାକୁ ବୃଦ୍ଧି ପାଇଛି। ତୈଳ ଦର ବୃଦ୍ଧି ପରେ ମୁମ୍ବାଇରେ ପେଟ୍ରୋଲ୍ ମୂଲ୍ୟ ଲିଟର ପିଛା 106.68 ପଇସା ହୋଇଥିବା ବେଳେ ଡିଜେଲ୍ ମୂଲ୍ୟ 93.14 ପଇସାକୁ ବୃଦ୍ଧି ପାଇଛି। କୋଲକାତାରେ ପେଟ୍ରୋଲ୍ ମୂଲ୍ୟ 108.74 ପଇସା ଓ ଡିଜେଲ୍ ମୂଲ୍ୟ 95.13 ପଇସାକୁ ବୃଦ୍ଧି ପାଇଥିବା ବେଳେ ଚେନ୍ନାଇରେ ପେଟ୍ରୋଲ୍ ମୂଲ୍ୟ 103.77 ଏବଂ ଡିଜେଲ୍ ମୂଲ୍ୟ ଲିଟର ପିଛା 95.35 ପଇସାକୁ ବୃଦ୍ଧି ପାଇଛି। ସିଏନ୍ଜି ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। 1 କିଲୋଗ୍ରାମ ସିଏନ୍ଜି ମୂଲ୍ୟ 2 ଟଙ୍କା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ଏହାର ମୂଲ୍ୟ 79.09 ପଇସା, ଗାଜିଆବାଦରେ 87.70 ପଇସା ଏବଂ ଗୁରୁଗ୍ରାମରେ 84.12 ପଇସା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଉଭୟ ପକ୍ଷ ଆମେରିକା ଚୀନ୍ ସମ୍ପର୍କରେ ସ୍ଥିରତା କ୍ଷେତ୍ରରେ ସୁଧାର ଆସିଥିବା କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଉଭୟ ଆମେରିକା ଓ ଚୀନ୍ ଇରାନ୍କୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଟ୍ରମ୍ପ୍ ଏବଂ ଶ୍ରୀ ଜିନ୍ପିଙ୍ଗ୍ ଇରାନ୍କୁ ଆଣବିକ କ୍ଷେପଣାସ୍ତ୍ର ସମ୍ପନ୍ନ ନ କରାଇ ଦେବା ନେଇ ଏକମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ୍ କହିଛନ୍ତି ଉଭୟ ଦେଶ ବାଣିଜ୍ୟିକ ଚୁକ୍ତିରେ ମଧ୍ୟ ସଫଳତା ଲାଭ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ସହ ଅନେକ ନୂତନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ଚୀନ୍ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30ରେ ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ 6 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଥିଲା। ପଏଣ୍ଟ ତାଲିକାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବାବେଳେ ସମାନ ପଏଣ୍ଟ ସହ ଗୁଜରାଟ ଟାଇଟନ୍ସ ଦ୍ୱିତୀୟ ଏବଂ 14 ପଏଣ୍ଟ ସହ ସନ୍ରାଇଜର୍ସ ହାଇଦ୍ରାବାଦ ତୃତୀୟ ସ୍ଥାନରେ ରହିଛି। ଇଟାଲିଆନ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଏଲିନା ସ୍ୱାତେଲିନା ପୋଲାଣ୍ଡର ଇଗା ସ୍ୱିଆତେକ୍ଙ୍କୁ 6-2, 4-6, 6-2 ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତରେ ଯାଇ UAEରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବହୁପକ୍ଷୀୟ ବ୍ୟବସ୍ଥାର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ କଲେ ବ୍ରିକ୍ସ ସଦସ୍ୟ ଦେଶ। ନିଟ୍ UG ପ୍ରବେଶିକା ପରୀକ୍ଷା ଆସନ୍ତା June 21 ପୁନଃ ଅନୁଷ୍ଠିତ ହେବା ନେଇ ଘୋଷଣା କଲା NTA। ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ଟଙ୍କା ବୃଦ୍ଧି କଲେ ତୈଳ କମ୍ପାନୀ। ଏବଂ IPL କ୍ରିକେଟରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ଓ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi and UAE President Sheikh Mohammed bin Zayed Al Nahyan discuss energy cooperation and bilateral trade in Abu Dhabi. Both leaders exchange key MOUs in defence, petroleum and investments. BRICS Foreign Ministers Meeting 2026 underway in New Delhi. External Affairs Minister Dr. S. Jaishankar reaffirms India's commitment in advancing goal of reformed and effective multilateralism. NTA to reconduct NEET UG 2026 examination on June 21st. Education Minister Dharmendra Pradhan assures fairness and transparency in exam process. BJP MLA Rotindro Boshu elected as new Speaker of West Bengal Legislative Assembly. And in badminton, Indian men's doubles pair of Satvik Sairaj Ranki Reddy and Chirag Shetty enter semi-finals of Thailand Open. Prime Minister Narendra Modi is in Abu Dhabi on the first leg of a 6-day tour covering the UAE and Europe. He was received by UAE President Sheikh Mohammed bin Zayed Al Nahyan at the presidential airport and accorded a ceremonial welcome with UAE F-16 fighter jets escorting his aircraft as it entered Emirati airspace. Prime Minister Modi has since met President Sheikh Mohammed bin Zayed with energy cooperation and bilateral trade high on the agenda. The talks took place amid global supply disruptions linked to the ongoing conflict in West Asia. In his opening remarks, Prime Minister Modi strongly condemned recent attacks on the UAE, describing them as completely unacceptable.

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ତାରିଖରେ ପୁଣି ଥରେ ଅନୁଷ୍ଠିତ ହେବ ନିଟ୍ UG ପରୀକ୍ଷା। ମାନବିକ ଶକ୍ତି ଓ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା।

0: ଆଲୋଚନା ହେଲା। ତ 13 ଦିନର ତେଲ ଆମ ପାଖରେ ଅଛି, ତେଲ ସର୍ଟେଜ ନାହିଁ, କିନ୍ତୁ ଗୋଟେ ପ୍ୟାନିକ ସିଚୁଏସନ କେମିତି କ୍ରିଏଟ ହେଲା। ନିବେଦନ ସମର୍ଥନ ରାଜ୍ୟବାସୀ, ତେଲରେ କୌଣସି ଅଭାବ ନାହିଁ, ଜାର୍କି ମା ଆଣନ୍ତୁ ନାହିଁ, ଷ୍ଟକ୍ ଘରେ ନେଇକି ରଖନ୍ତୁ ନାହିଁ, କୌଣସି ପ୍ରକାର ପ୍ୟାନିକ ହେବାର ଆବଶ୍ୟକତା ନାହିଁ।
1: ପଶ୍ଚିମ ଏସିଆ ପରିସ୍ଥିତି ପାଇଁ ତୈଳ ଏବଂ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ସୃଷ୍ଟ ଆହ୍ୱାନକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ଆଇଓସିଏଲ୍ର ସିଜିଏମ୍ କମଲ ସିଲ୍ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ବିଶ୍ୱସ୍ତରରେ ଇନ୍ଧନ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ସାମାନ୍ୟ ବୃଦ୍ଧି କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ପେଟ୍ରୋଲ 3.2% ଏବଂ ଡିଜେଲ 3.4% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି, ଅନ୍ୟାନ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ 20%-100% ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଭାରତରେ ତୈଳ ଦର ବୃଦ୍ଧି ଯଥେଷ୍ଟ କମ୍ ରହିଛି। ଦେଶବାସୀଙ୍କୁ ମୁଦ୍ରାସ୍ଫୀତି ଏବଂ ଆର୍ଥିକ ଚାପରୁ ସୁରକ୍ଷିତ ରଖିବା ପାଇଁ ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ବିପୁଳ କ୍ଷତି ସହୁଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଛି। ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଇଛି। ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ଚଳଚ୍ଚିତ୍ରର ବିକାଶ ନିମନ୍ତେ ଏହି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହିତ ବିଭିନ୍ନ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଫ୍ଲାଏଓଭର ବ୍ରିଜ୍ ନିର୍ମାଣ ନେଇ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ। ଓଭରବ୍ରିଜ୍ ନିର୍ମାଣ ପ୍ରକଳ୍ପ ପାଇଁ 86,23,16,500 ଟେଣ୍ଡର ଆହ୍ୱାନ କରାଯାଇଥିଲା। 10 ବର୍ଷ ପର୍ଯ୍ୟନ୍ତ ଏହାର ମରାମତି ଏବଂ ପରିଚାଳନା ନିର୍ମାଣକାରୀ ସଂସ୍ଥା ଅଧୀନରେ ରହିବ। 18 ମାସ ମଧ୍ୟରେ ପ୍ରକଳ୍ପ ଶେଷ ନେଇ ସମୟସୀମା ଧାର୍ଯ୍ୟ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଗଞ୍ଜାମ ଜିଲ୍ଲାରେ 9 ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସେଥିମଧ୍ୟରେ 3 ଫ୍ଲାଇଓଭର ଏବଂ 6 ଭୂମିତଳ ରାସ୍ତା ରହିଛି। ସ୍ୱାଧୀନତା ସଂଗ୍ରାମୀ ଶହୀଦ ସୁଖଦେବ ଥାପରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ପୃଥକ ପୃଥକ ବାର୍ତ୍ତାରେ ଶହୀଦ ସୁଖଦେବଙ୍କ ଦେଶପ୍ରତି ସାହସ ଏବଂ ସର୍ବୋଚ୍ଚ ବଳିଦାନ ଉପରେ ଆଲୋକପାତ କରିବା ସହ ତାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ପ୍ରତିହତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ହୋଇଥିବା ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ବୌଦ୍ଧଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ସି ବକ୍ସ ପୋର୍ଟାଲର ଉପଯୋଗ, ନୋଡାଲ ଅଧିକାରୀଙ୍କ ଭୂମିକା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ଏ ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ବିଜ୍ଞପିତ ଅଞ୍ଚଳରେ କାର୍ଯ୍ୟକାରୀ ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଗଜପତି ଜିଲ୍ଲାରେ ସିଏମ୍ ଟ୍ରଫି 2026 ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ 14 ବର୍ଷରୁ କମ୍ ବୟସର ବାଳକ ବାଳିକା ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ମନେନ୍ଦ୍ର ହୋନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀଙ୍କୁ ପରିଶ୍ରମ, ନିଷ୍ଠା ଏବଂ ଖେଳୁଆଡ଼ ମନୋଭାବ ନେଇ ଅଂଶଗ୍ରହଣ କଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହଜ ହେବ ବୋଲି କହିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା 16 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଶିକ୍ଷା କ୍ଷେତ୍ରକୁ ପ୍ରାଥମିକତା ଦେବା ସହିତ ଛାତ୍ରଛାତ୍ରୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି ସରକାର, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆସନ୍ତା ମାସ 21 ପୁଣିଥରେ ଅନୁଷ୍ଠିତ ହେବ ନିଟ୍ ୟୁଜି ପରୀକ୍ଷା। ମାନବିକ ଶକ୍ତି ଏବଂ କ୍ଷମତାକୁ ପ୍ରଗତିର କେନ୍ଦ୍ରବିନ୍ଦୁ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ। ରାଜ୍ୟରେ ଆସନ୍ତା 30 ଆରମ୍ଭ ହେବ ଭୋଟର ତାଲିକାରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା ନେଇ ରାଜ୍ୟ ସରକାରଙ୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଟିକେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତା ବନ୍ଧୁ ଶୁଣିଲେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ଯୁବ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନରେ ଅଛନ୍ତି ଭକ୍ତିମୟୀ ସାବତ ଓ ସିପ୍ରା ମିଶ୍ର। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ହଁ ଯୁବବନ୍ଧୁ, ଏହି ଦିବସର ଇତିହାସ ହେଉଛି ଜାତିସଂଘ ସହ ବେଶ ଜଡିତ। 1980 ଦଶକରେ ଜାତିସଂଘ ଅନୁଭବ କଲା ଯେ ବଦଳୁଥିବା ଦୁନିଆରେ ପରିବାରର ଗଠନ ଏବଂ ସମସ୍ୟା ଗୁଡିକ ଉପରେ ଅଧିକ ଧ୍ୟାନ ଦେବା ନିହାତି ଦରକାର। 1993 ମସିହାରେ ଜାତିସଂଘ ସାଧାରଣ ପରିଷଦ ଏକ ସଂକଳ୍ପ ପାରିତ କଲା ଯେ ପ୍ରତ୍ୟେକ ବର୍ଷ ମେ ମାସ 15 ତାରିଖ ମାନେ ଆଜିର ଦିନକୁ ଆନ୍ତର୍ଜାତୀୟ ପରିବାର ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଲେ। ପ୍ରଥମ ଥର ପାଇଁ 1994 ମସିହାରେ ଏହି ଦିବସଟି ସାରା ବିଶ୍ୱରେ ପାଳନ କରାଗଲା। ସେହି ବର୍ଷକୁ ଆନ୍ତର୍ଜାତୀୟ ପରିବାର ବର୍ଷ ଭାବେ ମଧ୍ୟ ଘୋଷଣା କରାଗଲା।
1: ତେବେ ଶ୍ରୋତା ବନ୍ଧୁ, ଏହି ଦିବସ ପାଳନ କରିବାର କିଛି ମୁଖ୍ୟ କାରଣ ମଧ୍ୟ ରହିଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପରିବାର ଗୁଡିକ ସାମ୍ନା କରୁଥିବା ସମସ୍ୟା ଯେପରିକି ଦାରିଦ୍ର୍ୟ, ଶିକ୍ଷାର ଅଭାବ, ସ୍ୱାସ୍ଥ୍ୟ ସମସ୍ୟା, ଏହିସବୁ ବିଷୟରେ ସରକାର ଓ ଜନସାଧାରଣଙ୍କୁ ସଚେତନ କରିବା, ସରକାରମାନଙ୍କୁ ଏହିପରି ଯୋଜନା ପ୍ରସ୍ତୁତ କରିବାକୁ ଉତ୍ସାହିତ କରିବା ଯାହା ପରିବାରର କଲ୍ୟାଣ ପାଇଁ ସହାୟକ ହେବ। ବର୍ତ୍ତମାନର ବ୍ୟସ୍ତ ବିବ୍ରତ ଜୀବନରେ ପରିବାରର ସଦସ୍ୟମାନଙ୍କୁ ଏକାଠି କରିବା ଏବଂ ସେମାନଙ୍କ ମଧ୍ୟରେ ଭଲ ପାଇବା ବଢାଇବା।
0: ଆଉ ଜାଣିଛ ଭକ୍ତି, ଆନ୍ତର୍ଜାତୀୟ ପରିବାର ଦିବସର ଏକ ସ୍ୱତନ୍ତ୍ର ଚିହ୍ନ ରହିଛି।
1: ଆଚ୍ଛା, କଣ ଟିକେ କହିଲ?
0: ଏଥିରେ ଏକ ସବୁଜ ରଙ୍ଗର ବୃତ୍ତ ରହିଛି ଯାହା ମଧ୍ୟରେ ଘର ଏବଂ ଏକ ହୃଦୟ ବା ହାର୍ଟର ଚିତ୍ର ରହିଛି। ଏହା ସୂଚାଇ ଥାଏ ଯେ ପରିବାର ହେଉଛି ସମାଜର କେନ୍ଦ୍ର ବିନ୍ଦୁ ଏବଂ ଏହା ସମସ୍ତଙ୍କୁ ଆଶ୍ରୟ ଓ ଭଲ ପାଇବା ପ୍ରଦାନ କରିଥାଏ।
1: ବା ସିପ୍ରା, ବଢିଆ କଥାଟି ତ କହିଲ। ତେବେ ଶ୍ରୋତା ବନ୍ଧୁ, ଏହି ଚିହ୍ନଟି ସହ ଚଳିତ ବର୍ଷ ପାଳନ କରାଯାଉଥିବା ଆନ୍ତର୍ଜାତୀୟ ପରିବାର ଦିବସର ବିଷୟବସ୍ତୁଟି ରହିଛି ପରିବାର, ଅସମାନତା ଏବଂ ଶିଶୁ କଲ୍ୟାଣ। ଆମକୁ ମନେ ପକେଇ ଦିଏ ଯେ ଶିଶୁଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ପରିବାର ମଧ୍ୟରେ ଥିବା ସବୁ ପ୍ରକାରର ଅସମାନତାକୁ ଦୂର କରିବା ଜରୁରୀ। ଏହା କେବଳ ଗୋଟେ ଦିନ ନୁହେଁ, ବରଂ ନିଜ ଆପଣାର ଲୋକଙ୍କ ମୂଲ୍ୟକୁ ବୁଝିବାର ଗୋଟେ ସୁଯୋଗ ମଧ୍ୟ।
0: ଶ୍ରୋତା ବନ୍ଧୁ, କଥାବାର୍ତ୍ତା ତ ଅନେକ ହେଲେଣି, ହେଲେ ବର୍ତ୍ତମାନ ଚାଲନ୍ତୁ ଶୁଣି ନେବା ଏହି ସୁନ୍ଦର ଗୀତଟି।
2: ଚିକ ବମ୍ ବମ୍ ବମ୍ ଚିକ ଚିକ।

0: କୌଣସି ପ୍ରକାର ସାମଞ୍ଜସ୍ୟ ଆଉ ବିଚାର ସେମାନଙ୍କ ମଧ୍ୟରେ ମେଳ ଖାଉ ନାହିଁ।
1: ତେବେ ପରିବାରରେ ଥିବା ଅସମାନତା, ଯେପରିକି ଠିକ ଭାବେ ପିଲାମାନଙ୍କୁ ଶିକ୍ଷା କି ସ୍ୱାସ୍ଥ୍ୟର ସୁବିଧା ନ ଯୋଗାଇ ପାରିବା କି ତାଙ୍କର ଯାହା ସବୁ ଦରକାର ରହୁଛି ତାକୁ ଯେତେବେଳେ ପରିବାର ବର୍ଗ ଠିକ ଭାବରେ ଠିକ ସମୟରେ ନ ଯୋଗାଇ ପାରେ, ତେବେ ତାର କିଛି ପ୍ରଭାବ ପିଲାଙ୍କ ଉପରେ ପଡେ ନା ନାହିଁ?
0: ନିଶ୍ଚିତ ରୂପେ ପିଲାମାନେ ପୂର୍ଣ୍ଣ ମାତ୍ରାରେ ପ୍ରଭାବିତ ହୁଅନ୍ତି ଯଦି ଗୋଟେ ପରିବାରରେ ଥିବା ପିଲାମାନେ ସଠିକ ଭାବରେ ଶିକ୍ଷା ପାଇବେ ନାହିଁ, ସଠିକ ଭାରରେ ସେମାନଙ୍କର ଆବଶ୍ୟକତା ପୂରଣ ହେବ ନାହିଁ, ସେମାନେ ପଥଭ୍ରଷ୍ଟ ହେବାର ବହୁତ ସମ୍ଭାବନା ଥାଏ। ତେଣୁ ପରିବାରରେ ଏସବୁ ଗୋଟେ ବିଶେଷ ପ୍ରଭାବ ପକାଏ।
1: ଆଜ୍ଞା, ତେବେ ପରିବାର କ'ଣ ଏତିକି ଦାୟିତ୍ୱ କି ସେ ପିଲାମାନଙ୍କୁ ତାଙ୍କର ମୌଳିକ ଆବଶ୍ୟକତା ହିଁ ପୂରଣ କରିବ, ନା ତା ଛଡ଼ା ଆଉ କିଛି ଭୂମିକା ରହିଛି ପରିବାରର ପିଲାମାନଙ୍କ କ୍ଷେତ୍ରରେ?
0: ପରିବାରର ଦାୟିତ୍ୱ ଖାଲି ମୌଳିକ ଆବଶ୍ୟକତା ପୂରଣ କରିବା ନୁହେଁ, ମୌଳିକ ସହିତ ସାମାଜିକ ଆବଶ୍ୟକତାକୁ ମଧ୍ୟ ମିଳିବା ଆବଶ୍ୟକ, ଏ ଦାୟିତ୍ୱ ମଧ୍ୟ ପରିବାରର ଥାଏ।
1: ଆମର ଯୁବପିଢ଼ି ବିଭିନ୍ନ କ୍ଷେତ୍ରରେ ନିଜର ଅବଦାନ ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି, ଯେଉଁଥିପାଇଁ କି ସେମାନଙ୍କର ଷ୍ଟ୍ରେସ୍ ଲେବୁଲ ମଧ୍ୟ ବଢ଼ିବାରେ ଲାଗିଛି, ତ ସେଥିରେ ପରିବାରର କ'ଣ ଭୂମିକା ରହୁଛି?
0: କାର୍ଯ୍ୟକ୍ଷେତ୍ରରେ ଯେଉଁ ପିଲାମାନେ ଅତ୍ୟଧିକ ବ୍ୟସ୍ତ ବିବ୍ରତ ରହୁଛନ୍ତି ତାଙ୍କୁ ନିୟନ୍ତ୍ରଣ କରିବା ପାଇଁକା ପରିବାରର ମୁଖ୍ୟ ଭୂମିକା ରହିଛି। ଯଦି ପରିବାରରେ ଦେଖିଲେ ଯେ ପିଲାମାନେ ଅତ୍ୟଧିକ ମାତ୍ରାରେ ବ୍ୟତିବ୍ୟସ୍ତ ରହୁଛନ୍ତି, ସେମାନଙ୍କର ଚାଲି ଚଳନ ବିଚାର ଆଚାର ଉଚ୍ଚାରଣରେ କିଛି ପରିବର୍ତ୍ତନ ଦେଖାଯାଉଛି, ଅସାମାନତା ଦେଖାଯାଉଛି, ସେତେବେଳେ ପରିବାରର ମୁଖ୍ୟ ଭୂମିକା ରହିଛି ଯେ ତାଙ୍କୁ ବୁଝେଇବା, ତାଙ୍କୁ ସେସବୁ କାର୍ଯ୍ୟକୁ ଯେତେ ହାଲୁକା ଭାବରେ ନେଇକରି ତାକୁ ସମ୍ପାଦନ କରିବା, ତଦ୍ୱାରା ଆପଣଙ୍କର ଉନ୍ନତି ହେବ, ନିଜର ଉନ୍ନତି ହେବ, ନିଜ ପରିବାରର ଉନ୍ନତି ହେବ, ଆଉ ନିଜ ଉପରେ ଏତେ ଚାପର ପ୍ରଭାବ ପଡ଼ିବ ନାହିଁ।
1: ତେବେ ଶେଷରେ ଆପଣଙ୍କ ପାଇଁ ଆପଣଙ୍କ ହିସାବରେ ଗୋଟେ ଭଲ ପରିବାର କାହାକୁ କୁହାଯିବ?
0: ଯୋଉ ପରିବାରରେ ସମସ୍ତେ ଏକାଠି ବସୁଥିବେ, ଏକାଠି ଖାଉଥିବେ, ଏକାଠି କଥାବାର୍ତ୍ତା ହଉଥିବେ, ଆଉ ପୁରୁଣା ସ୍ମୃତିକୁ ମନେ ପକାଉଥିବେ ହସି ହସିକିରି, ସେ ପରିବାର ହଉଛି ଉତ୍ତମ ପରିବାର କହିଲେ ଅତ୍ୟୁକ୍ତି ହେବ ନାହିଁ।
1: ତେବେ ଆମ ଯୁବପିଢ଼ିଙ୍କୁ ଆପଣ ଏହି ପରିବାର ଦିବସ ଉପଲକ୍ଷେ କଣ ବାର୍ତ୍ତା ଦେବାକୁ ଚାହିଁବେ?
0: ଯୁବପିଢ଼ିଙ୍କୁ ମୁଁ ଏହି ବାର୍ତ୍ତା ଦେବି ଯେ ସମସ୍ତେ ନିଜ ନିଜ ପରିବାର ସହିତ ରୁହନ୍ତୁ, ପରିବାର ସହିତ ଖାଆନ୍ତୁ, ହସନ୍ତୁ, ଆଉ ପୁରୁଣା ସ୍ମୃତିକୁ ହସି ହସି ତାଜା କରନ୍ତୁ। ଦେଖିବେ ପରିବାର ବହୁତ ଆଗକୁ ଯିବ, ଆଉ ଆପଣଙ୍କ ପରିବାର ବହୁତ ଆନନ୍ଦ ଦେବ।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ବହୁମୂଲ୍ୟ ସମୟ ପାଇଁ। ଆପଣ ଆମ ଆକାଶବାଣୀ ପୁରୀ କେନ୍ଦ୍ରକୁ ଆସି ଆମ ଯୁବବାଣୀ କାର୍ଯ୍ୟକ୍ରମ ପାଇଁ ଏତେ ସୁନ୍ଦର ବାର୍ତ୍ତା ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଆପଣଙ୍କୁ।
1: ନମସ୍କାର।
0: ନମସ୍କାର।
2: ଶ୍ରୋତା ବନ୍ଧୁ, ଶୁଣିଲେ ତ? ଆମ ଶ୍ରୋତାଙ୍କ କଥା ଅନୁସାରେ ଆଜିର ଦୁନିଆରେ ସବୁ ପରିବାର ସମାନ ସୁବିଧା ପାଉନାହାନ୍ତି। ଏହି ଅସମାନତା କେବଳ ବିଭିନ୍ନ ପ୍ରକାରର ହୋଇପାରେ, ଯେପରିକି ଆର୍ଥିକ ଅସମାନତା, ଶିକ୍ଷା, ସ୍ୱାସ୍ଥ୍ୟ, ଡିଜିଟାଲ ଅସମାନତା, ଏମିତି ବହୁତ କିଛି। କିଛି ପରିବାର ପାଖରେ ପ୍ରଚୁର ଧନ ଥିଲା ବେଳେ ଅନେକ ପରିବାର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ସଂଘର୍ଷ କରୁଛନ୍ତି। ଗରିବ ପରିବାରର ପିଲାମାନେ ଭଲ ସ୍କୁଲ କିମ୍ବା ଡାକ୍ତରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ସମସ୍ତଙ୍କ ପାଖରେ ଇଣ୍ଟରନେଟ୍ କିମ୍ବା କମ୍ପ୍ୟୁଟରର ସୁବିଧା ନାହିଁ, ଯାହା ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କୁ ଧୀରେ ଧୀରେ ପଛକୁ ଠେଲି ଦେଉଛି।
1: କହିବାକୁ ଗଲେ ଯେତେବେଳେ ଗୋଟିଏ ପରିବାର ଅଭାବ ଅନଟନ ଦେଇ ଗତି କରେ, ତାର ସବୁଠାରୁ ବଡ଼ ପ୍ରଭାବ ଛୋଟ ପିଲାଙ୍କ ଉପରେ ପଡ଼ିଥାଏ। ଉପଯୁକ୍ତ ଖାଦ୍ୟ, ସ୍ନେହ ଏବଂ ଶିକ୍ଷା ନ ମିଳିଲେ ଶିଶୁର ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହୁଏ। ଏହା ସେମାନଙ୍କର ସମ୍ପୂର୍ଣ୍ଣ ଜୀବନଶୈଳୀ ଏବଂ ଭବିଷ୍ୟତର ରୋଜଗାର କ୍ଷମତାକୁ ପ୍ରଭାବିତ କରିଥାଏ। ତେବେ ଶ୍ରୋତାବନ୍ଧୁ, ଆଗକୁ କଥା ହେବା କି କିପରି ଏହି ପରିବାରର ଅସମାନତା ଆମ ଯୁବପିଢ଼ିଙ୍କୁ ପ୍ରଭାବିତ କରୁଛି, ତେବେ ତା ପୂର୍ବରୁ ଚାଲନ୍ତୁ ଶୁଣିନେବା ସୋନୁ ନିଗମଙ୍କ କଣ୍ଠରୁ ଏହି ଗୀତଟି।

ଶ୍ରୋତା ବନ୍ଧୁ, ପ୍ରଚାର କଲୁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଥିଲେ ସିପ୍ରା ମିଶ୍ର ଓ ଭକ୍ତିମୟୀ ସାବତ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଆପଣମାନେ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଶୁଣିପାରିବେ।

ଶୁଣିଲେ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:05:15। ବର୍ତ୍ତମାନ କହି ରଖୁଛୁ ଆଜି ସନ୍ଧ୍ୟା ଏବଂ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଏକ ଭକ୍ତି ଗୀତ, ଦେଶାତ୍ମବୋଧକ ସଙ୍ଗୀତ ଶୁଣିପାରିବେ 6:15 ସମୟରେ, ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ 6:20 ସମୟରେ, ରାତି 7:00 ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ, ରାତି 7:30 ସମୟରେ ଶୁଣିପାରିବେ କାର୍ଯ୍ୟକ୍ରମ କୃଷି ହାଲଚାଲ। ଆଜିର ଆଲୋଚନାର ବିଷୟ ରହିଛି ଖରାଟିଆ ପନିପରିବା ଫସଲରେ ରୋଗପୋକ ପରିଚାଳନା। ରାତି 8:00 ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ ଶୁଣିପାରିବେ ରାତି 9:30 ସମୟରେ। ରାତି 10:30 ସମୟରେ ଶୁଣିପାରିବେ ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥିଲେ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ବର୍ତ୍ତମାନ ଶୁଣନ୍ତୁ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ରୂପରେଖ। ଆଗାମୀକାଲି ପ୍ରାତଃ 6:05 ଶୁଣିପାରିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଆରାଧନା। 6:40 ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। 7:25 ସମୟରେ ଶୁଣିପାରିବେ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବାଟେଘାଟେ। ଆଗାମୀକାଲି ଏଥିରେ ଶୁଣିପାରିବେ ସ୍ୱଚ୍ଛତା ହିଁ ସମୃଦ୍ଧି। 8:30 ସମୟରେ ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଭିତ୍ତିକ ଶୁଣିପାରିବେ ନିରାମୟ। ଆଲୋଚନାର ବିଷୟ ରହିଛି ଉଚ୍ଚ ରକ୍ତଚାପର କାରଣ, ପ୍ରତିକାର ଓ ସାବଧାନତା। 9:30 ସମୟରେ ଶୁଣିପାରିବେ ଦିନ 10:00 ଶୁଣିପାରିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ, ଏଥିଲେ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ରୂପରେଖ।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଚାଷୀଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ପୁରୀ ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବେଗରେ ବହିବାର ସମ୍ଭାବନା ଥିବା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆଗାମୀ 6-7 ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଶ୍ରୋତାବନ୍ଧୁ ପାଣିପାଗର ସୂଚନା ଏଇଠି ଶେଷ ହେଲା।

ଶୁଣିଲେ ଏକ ଭକ୍ତି ଗୀତ। ବର୍ତ୍ତମାନ ଶୁଣନ୍ତୁ ଏକ ଦେଶାତ୍ମବୋଧକ ସଙ୍ଗୀତ। କଣ୍ଠଦାନ କରିଛନ୍ତି ଶିଳ୍ପୀ ସୁଭାଷ ଦାସ, ଗୀତିକାର ଜଗନ୍ନାଥ ପଣ୍ଡା।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ମାଧବ ଦାସ ଓ ଶୈଳଭମା, ଗୀତିକାର ଦେବୀତୋଷ ଆଚାର୍ଯ୍ୟ।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ IOCL ମୁଖ୍ୟ ପ୍ରବନ୍ଧକ, ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ, ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ।

0: только.
1: ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଆଭାସୀ ମାଧ୍ୟମରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ମହାସଚିବ ଭାରତ ପରାଶର ଏକ ଇସ୍ତାହାର ଜାରି କରିଛନ୍ତି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋହାହନ ପ୍ରଦାନ କରିବା ଲାଗି ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ ଦୁଇ ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରାକୃତିକ ତୈଳ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ବୈଠକରେ ଯୋଗାଣ ଶୃଙ୍ଖଳକୁ ସ୍ଥିର କରିବା ସହ ଜନସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ରହିଛି ବୋଲି ଆଇଓସିଏଲ୍ ମୁଖ୍ୟ ପ୍ରବନ୍ଧକ କମଲ ସିଲ୍ କହିଛନ୍ତି। ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ସିଲ୍ କହିଛନ୍ତି, ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ତୈଳ ଆମଦାନୀ ଉପରେ ଗୁରୁତ୍ୱାରୋପ କରାଯାଇଛି। ଗୋଟିଏ ପେଟ୍ରୋଲ ପମ୍ପ ପାଖରେ 2-3 ଦିନ ପର୍ଯ୍ୟନ୍ତ ତେଲ ମହଜୁଦ ରହିଥାଏ। ଦେଶରେ 2-3 ଦିନ ମଧ୍ୟରେ ପେଟ୍ରୋଲ ବିକ୍ରି 37% ବୃଦ୍ଧି ପାଇଥିବା ଶ୍ରୀ ସିଲ୍ ସୂଚନା ଦେଇଛନ୍ତି। ଆବଶ୍ୟକତାଠାରୁ ଅଧିକ ତୈଳ କ୍ରୟ ନ କରିବାକୁ ଶ୍ରୀ ସିଲ୍ ପରାମର୍ଶ ଦେଇଛନ୍ତି। ତେଲ କିଣାରେ ଗ୍ରାହକଙ୍କ ପାଇଁ କୌଣସି କଟକଣା ନଥିବା ଶ୍ରୀ ସିଲ୍ କହିଛନ୍ତି।
2: नॉर्मल पेट्रोल और डीजल आप परचेज करें, कोई अतिरिक्त रूप से परचेज करके जरूरत से ज्यादा तेल का अपने पास में भंडारण करने की कोई आवश्यकता नहीं है, इसकी कोई जरूरत नहीं है। हम ऑयल कंपनियों की ओर से आपको यही बार बार आश्वस्त करना चाहते हैं कि सफिशियंट डेज की हमारे पास इन्वेंट्री हमेशा मौजूद है।
1: ସ୍ନାତକ ମେଡିକାଲ ପାଠ୍ୟକ୍ରମ ପାଇଁ ଆସନ୍ତା ଜୁନ୍ 21 ତାରିଖରେ ନିଟ୍ ୟୁଜି 2026 ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନେଇ ଗତ ରାତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜସ୍ୱ ପ୍ରଶାସନ ଅଧୀନରେ କାର୍ଯ୍ୟରତ ମନ୍ତ୍ରଣାଳୟ କର୍ମଚାରୀ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ବଦଳି ଓ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି। 3 ବର୍ଷରୁ ଅଧିକ ସମୟ ଧରି ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟରତ ସେକ୍ସନ ଅଫିସର, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ଅଧିକାରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ପ୍ରମୁଖ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 2% ବୃଦ୍ଧି ଘୋଷଣା କରିଛନ୍ତି। ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 58%-60%କୁ ବୃଦ୍ଧି ପାଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ 8.5 ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନ୍ସନ୍ଭୋଗୀ ଉପକୃତ ହେବେ। 2026 ଜାନୁଆରୀ 1 ପିଛିଲାଭାବେ ଏହା ଲାଗୁ ହେବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମଇ ମାସ ଦରମାରେ ମିଳିବ। ପେନ୍ସନ୍ଭୋଗୀମାନଙ୍କ ଟିଆଇ ଭତ୍ତାରେ ମଧ୍ୟ 2% ବୃଦ୍ଧି କରାଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ସୋମବାର ମଇ 18 ତାରିଖ ଏବଂ ପରବର୍ତ୍ତୀ ସୋମବାର ମଇ 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆସନ୍ତା 30 ତାରିଖରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଛନ୍ତି, ଜୁଲାଇ 1 ଏସ୍ଆଇଆର୍ ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ 28 ଜୁନ୍ ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଜୁଲାଇ 5 ତାରିଖରୁ ସେପ୍ଟେମ୍ବର 2 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ ଏବଂ ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍ଆଇଆର୍ ପାଇଁ ପ୍ରସ୍ତୁତି ପର୍ଯ୍ୟାୟରେ ମୋଟ 3,03,323 ଜଣ ଭୋଟରଙ୍କୁ 2002 ପ୍ରକାଶିତ ଶେଷ ଏସ୍ଆଇଆର୍ ତାଲିକା ସହ ମ୍ୟାପିଂ କରାଯାଇଛି। ଏସ୍ଆଇଆର୍ ପାଇଁ 45,255 ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହେବେ ବୋଲି ଶ୍ରୀ ଗୋପାଳନ କହିଛନ୍ତି।
3: 1/7/2026 କମ୍ପ୍ଲିଟ୍ ହେଇଛି, ସେମାନଙ୍କୁ ଆମେ ତାଲିକାରେ ଅନ୍ତର୍ଭୁକ୍ତ କରିବୁ। ଏହାର ପ୍ରିପାରେଟରୀ ଆକ୍ଟିଭିଟି 20/5 ଆରମ୍ଭ ହୋଇଯିବ। 30/5-28/6 ଘର ଘରକୁ ବିଏଲ୍ଓ ମାନେ ବୁଲିବେ, ଏନ୍ୟୁମରେସନ୍ ଫର୍ମ ଦେବେ, ସେଇଟା ଫିଲ୍ଅପ୍

0: ଏପରିକିରି ଆଣିବେ, ଶୀଘ୍ର ଆରମ୍ଭ ହେବ, ମାନେ 20:05 ଆରମ୍ଭ ହୋଇଯିବ, 30:05 ଘର ଘରକୁ ବୁଲିବା ଆରମ୍ଭ କରିବେ।
1: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗାଜିଆବାଦ କମଳା ନେହେରୁ ନଗରସ୍ଥିତ ଏନ୍ଡିଆର୍ଏଫ୍ ଅଷ୍ଟମ ବାଟାଲିୟନ୍ ମୁଖ୍ୟାଳୟରେ ଅନୁଷ୍ଠିତ ପ୍ୟାରେଡ୍ରେ ଏନ୍ଡିଆର୍ଏଫ୍କୁ ପ୍ରେସିଡେଣ୍ଟସ୍ କଲର ଆୱାର୍ଡ ପ୍ରଦାନ କରିଛନ୍ତି। କଟକ ମୁଣ୍ଡଳିସ୍ଥିତ ଏନ୍ଡିଆର୍ଏଫ୍ ତୃତୀୟ ବାଟାଲିୟନ୍ ବରିଷ୍ଠ କମାଣ୍ଡାଣ୍ଟ ନାଗେନ୍ଦ୍ର ଶର୍ମା ପ୍ୟାରେଡ୍ର ନେତୃତ୍ୱ ନେଇଥିଲେ। ଏନ୍ଡିଆର୍ଏଫ୍ର 20 ବର୍ଷର ସଫଳ ଯାତ୍ରାକୁ ଶ୍ରୀ ଶାହା ପ୍ରଶଂସା କରିଥିଲେ। ରାଜ୍ୟରେ ସମୁଦ୍ର ସମ୍ପଦକୁ ନେଇ ନିରନ୍ତର ଅଭିବୃଦ୍ଧି ଲକ୍ଷ୍ୟରେ ନୀଳ ଅର୍ଥନୀତି କ୍ଷେତ୍ରରେ ବିକାଶ ସଂକ୍ରାନ୍ତରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱରଠାରେ ଗତ March 13 ଓ 14 ଆୟୋଜିତ ନୀଳ ଅର୍ଥନୀତି ସମ୍ପର୍କିତ ବୈଶ୍ୱିକ ସମ୍ମିଳନୀର ସୁପାରିଶଗୁଡ଼ିକ ଆଧାରରେ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଖାଦ୍ୟର ମାନ ଯାଞ୍ଚ ହେବା ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି। ଏନେଇ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ବୈଠକ ପରେ ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି, ଖାଦ୍ୟ ତଦାରଖ ଅଧିକାରୀଙ୍କ ଦ୍ୱାରା ଖାଦ୍ୟର ମାନ ଯାଞ୍ଚ ହେବ। ବର୍ଷା ସମ୍ଭାବନା ଥିବାରୁ ଖାଦ୍ୟ ବଣ୍ଟନ ବେଳେ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ଦିନ ଶ୍ରୀମନ୍ଦିରରୁ ମାର୍କେଟ୍ ଛକ ଯାଏ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ନାହିଁ ବୋଲି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ଦୁଇଦିନିଆ ଯାଜପୁର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ନାୟକ ଧାର୍ଯ୍ୟ ସମୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମ୍ବଲପୁର, ଦେବଗଡ଼ ଓ ବରଗଡ଼ ଜିଲ୍ଲାକୁ ନେଇ ଏକ ଗୋଷ୍ଠୀସ୍ତରୀୟ ଅଂଶୀଦାରୀମାନଙ୍କ ସହିତ ଆଲୋଚନା ହୋଇଛି। ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ A1 ପାଇଥିବା 52 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସମ୍ବିତ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସହଯୋଗରେ ସାମାଗୁଡ଼ିଆସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8ରୁ 15 ବର୍ଷ ବୟସ୍କ 50ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏକ ମାସ ଧରି ଚାଲିବାକୁ ଥିବା ଶିବିର ପ୍ରତିଦିନ ଅପରାହ୍ନ 4ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଏବଂ ନିୟମିତ ଅଭ୍ୟାସ ସମ୍ପର୍କରେ ଶିବିରରେ ପ୍ରଶିକ୍ଷଣ ଦିଆଯିବ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳରେ ପରିସ୍ଥିତି ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ଆଭାସୀ ମାଧ୍ୟମରେ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ମହଜୁଦ ଥିବା କହିଲେ IOCL ମୁଖ୍ୟ ପ୍ରବନ୍ଧକ। ଆସନ୍ତା 30 ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏବଂ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା 2% ବୃଦ୍ଧି କଲେ ରାଜ୍ୟ ସରକାର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ରେ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ତୃଣମୂଳ ଅର୍ଥନୀତିକୁ ସଶକ୍ତ କରେ ଏମ୍ଏସ୍ଏମ୍ଇ କ୍ଷେତ୍ର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ହରିହର ପଣ୍ଡା। ଅଣୁକ୍ଷୁଦ୍ର, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍ଏମ୍ଇ କ୍ଷେତ୍ର ଦେଶର ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଉଦ୍ୟୋଗ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ଏହା ନିଯୁକ୍ତି ସୁଯୋଗ ଏବଂ ବିକେନ୍ଦ୍ରିତ ଶିଳ୍ପ ଅଭିବୃଦ୍ଧିକୁ ସହଯୋଗ ପ୍ରଦାନ କରିଥାଏ।

ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳ ଅର୍ଥନୀତିକୁ ସଶକ୍ତ କରିବାରେ ମଧ୍ୟ ଏମ୍ଏସ୍ଏମ୍ଇ ଏକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଆସୁଛି। ଏହି କ୍ଷେତ୍ର ପାଇଁ ସରକାର ଅନେକ ନୀତିଗତ ପଦକ୍ଷେପ ପ୍ରଚଳନ କରୁଛନ୍ତି। ଅର୍ଥବ୍ୟବସ୍ଥାକୁ ଉନ୍ନତ କରିବା, ସଂସ୍ଥାଗତ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା, ଯୋଗାଣ କ୍ଷେତ୍ରକୁ ମଜବୁତ କରିବା ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ଡିଜିଟାଲ ସମନ୍ୱୟକୁ ତ୍ୱରାନ୍ୱିତ କରିବା ଏହି ନୀତିଗତ ପଦକ୍ଷେପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ସ୍ଥାନୀୟ ଉତ୍ପାଦ ବ୍ୟବସ୍ଥା ମଜବୁତ ହେବା ସହିତ ଆତ୍ମନିଯୁକ୍ତି କ୍ଷେତ୍ର ପ୍ରୋତ୍ସାହିତ ହୋଇଥାଏ। ଏମ୍ଏସ୍ଏମ୍ଇ ଦେଶର ଜିଡିପିରେ ପ୍ରାୟ 31.1% ଅବଦାନ ପ୍ରଦାନ କରିଥାଏ। ମୋଟ ରପ୍ତାନୀ କ୍ଷେତ୍ରର 48%ରୁ ଅଧିକ ଏବଂ ଉତ୍ପାଦନର ପ୍ରାୟ 35%ରୁ ଅଧିକ ଏହି କ୍ଷେତ୍ର ଦ୍ୱାରା ସମ୍ପାଦିତ ହୋଇଥାଏ। ଉତ୍ପାଦନ ସେବା ପ୍ରଦାନ, ବାଣିଜ୍ୟିକ କାର୍ଯ୍ୟକଳାପ ଆଦିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର 7.47 କୋଟି ଅଧିକ ଉଦ୍ୟୋଗ ଅନ୍ତର୍ଭୁକ୍ତ ଅଛନ୍ତି। ପ୍ରାୟ 32.80 କୋଟି ଅଧିକ ଲୋକଙ୍କୁ ଜୀବିକା ପ୍ରଦାନ କରିବା ସହ ଏହି କ୍ଷେତ୍ର କୃଷି ପରେ ଦେଶର ଦ୍ୱିତୀୟ ବୃହତ୍ତମ ନିଯୁକ୍ତି ଉତ୍ସ ପାଲଟିଛି। ଏହି ଉଦ୍ୟୋଗଗୁଡ଼ିକର ଏକ ବୃହତ ଅଂଶ ଗ୍ରାମାଞ୍ଚଳ ତଥା ଅର୍ଦ୍ଧ ସହରାଞ୍ଚଳରେ କାର୍ଯ୍ୟ କରୁଛି। ସ୍ଥାନୀୟ ମୂଲ୍ୟ ଶୃଙ୍ଖଳକୁ ସମର୍ଥନ ପ୍ରଦାନ କରିବା ସହିତ ଏହି କ୍ଷେତ୍ର ଆଞ୍ଚଳିକ ଅର୍ଥନୈତିକ ବିକାଶରେ ଯୋଗଦାନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଋଣ ଏବଂ ଅନ୍ୟାନ୍ୟ ସହାୟତା ବ୍ୟବସ୍ଥାକୁ ସରକାର ଅଧିକ ସରଳୀକରଣ କରିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ ପଞ୍ଜୀକରଣ ପ୍ଲାଟଫର୍ମ ମାଧ୍ୟମରେ ଏହା ଅଧିକ ତ୍ୱରାନ୍ୱିତ ହୋଇଛି। ଗତ ମାର୍ଚ୍ଚ ମାସ ସୁଦ୍ଧା ଉଦ୍ୟମ ଏବଂ ଉଦ୍ୟମ ସହାୟକ ପ୍ଲାଟଫର୍ମ ମାଧ୍ୟମରେ ପାଖାପାଖି 8 କୋଟି ଏମ୍ଏସ୍ଏମ୍ଇ ଏବଂ ଅନୌପଚାରିକ କ୍ଷେତ୍ର କ୍ଷୁଦ୍ର ଉଦ୍ୟୋଗ ପଞ୍ଜୀକୃତ ହୋଇଛନ୍ତି। ସୁଲଭ ଏବଂ ସମୟୋଚିତ ଋଣ ଉପଲବ୍ଧତା ଏମ୍ଏସ୍ଏମ୍ଇ ଅଭିବୃଦ୍ଧି ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହୋଇଥାଏ। ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ କାର୍ଯ୍ୟ କରୁଥିବା ସୂକ୍ଷ୍ମ ଉଦ୍ୟୋଗଗୁଡ଼ିକ ମଧ୍ୟରେ ବ୍ୟବଧାନକୁ ହ୍ରାସ କରିବା ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାକୁ ଅଣୁ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ଏକ ଟ୍ରଷ୍ଟ ମାଧ୍ୟମରେ କାର୍ଯ୍ୟକାରୀ କରୁଛି। ଗତ ଆର୍ଥିକ ବର୍ଷ ବଜେଟ୍ରେ ଏହି ଯୋଜନା ଅଧୀନସ୍ଥ ଗ୍ୟାରେଣ୍ଟି ପରିସୀମାକୁ ବ୍ୟାଙ୍କଗୁଡ଼ିକ ପାଇଁ 10 କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ସଂଶୋଧିତ ନିୟମାବଳୀ ଗତବର୍ଷ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଆସୁଛି। ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ଆର୍ଥିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସରକାର ଆତ୍ମନିର୍ଭରଶୀଳ ଭାରତ ପାଣ୍ଠି ଏସ୍ଆର୍ଆଇ ପ୍ରଚଳନ କରିଛନ୍ତି। ଏଥିରେ 50,000 କୋଟି ଇକ୍ୱିଟି ସହାୟତା ପ୍ରଦାନ ବ୍ୟବସ୍ଥା ରହିଛି। ସେଥିରେ ସରକାରଙ୍କ ପକ୍ଷରୁ 10,000 କୋଟି ଏବଂ ଘରୋଇ ଇକ୍ୱିଟି ଏବଂ ଭେଞ୍ଚର କ୍ୟାପିଟାଲ ପାଣ୍ଠି ମାଧ୍ୟମରେ 40,000 କୋଟି ଟଙ୍କା ଅନ୍ତର୍ଭୁକ୍ତ କରାଯାଇଛି। ଗତ ନଭେମ୍ବର ମାସ ସୁଦ୍ଧା ଏହି ପାଣ୍ଠି ଅଧୀନରେ 15,442 କୋଟି ଟଙ୍କା ନିବେଶ ସହିତ 622 ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସହଯୋଗ ପ୍ରଦାନ କରାଯାଇଛି। ଚଳିତ ଆର୍ଥିକ ବର୍ଷ ବଜେଟ୍ରେ ଆତ୍ମନିର୍ଭରଶୀଳ ଭାରତ ପାଣ୍ଠିକୁ ଅତିରିକ୍ତ 2,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକର ଆର୍ଥିକ ସ୍ଥିରତା ଏବଂ ନିରନ୍ତର କାର୍ଯ୍ୟକ୍ଷମତାକୁ ଦୃଷ୍ଟିରେ ରଖି ଏକ ଦୃଢ଼ ଆଇନଗତ ଏବଂ ସଂସ୍ଥାଗତ ଢାଞ୍ଚା ପ୍ରସ୍ତୁତ କରାଯାଇଛି। ଅଣୁକ୍ଷୁଦ୍ର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ଆଇନ 2006 ବିଳମ୍ବିତ ଦେୟ ବିରୁଦ୍ଧରେ ଅଣୁକ୍ଷୁଦ୍ର ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଆଇନଗତ ସୁରକ୍ଷା ପ୍ରଦାନ କରିଆସୁଛି। ଏଥିପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ 161 ସୁବିଧା ପରିଷଦ ଗଠନ କରାଯାଇଛି। ଅନ୍ଲାଇନ୍ ମାଧ୍ୟମରେ ଆବେଦନପତ୍ରଗୁଡ଼ିକର ଦାଖଲ ଏବଂ ତଦାରଖର ବ୍ୟବସ୍ଥା ମଧ୍ୟ କରାଯାଇଛି। ଗତବର୍ଷ ଜୁନ୍ ମାସରେ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଏକ ଅନ୍ଲାଇନ୍ ବିବାଦ ସମାଧାନ ପୋର୍ଟାଲ ମଧ୍ୟ କାର୍ଯ୍ୟାରମ୍ଭ କରିଛି। ଏଭଳି ସହଯୋଗ ଭିତ୍ତିକ ପଦକ୍ଷେପ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସୁଦୃଢ଼ କରିବା ନେଇ ସରକାରଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ବିକଶିତ କ୍ଷେତ୍ରଗୁଡ଼ିକ ପାଇଁ ଆବଶ୍ୟକତା ପୂରଣ ଲକ୍ଷ୍ୟରେ ନୀତିଗତ ଢାଞ୍ଚାକୁ ଏହା ମଜବୁତ କରୁଛି। ବିଭିନ୍ନ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ରହିଥିବା ଉଦ୍ୟୋଗୀ, କାରିଗର, ଗ୍ରାମୀଣ ବ୍ୟବସାୟୀ ଏବଂ ପ୍ରଥମ ପିଢ଼ିର ଯୁବ ଉଦ୍ୟୋଗୀମାନଙ୍କ ପାଖରେ ପହଞ୍ଚାଇବା ନେଇ ସରକାରଙ୍କ ପ୍ରୟାସ ଜାରି ରହିଛି।

0: ଶୁଣିଲେ ଆଜିର ପ୍ରସଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
1: ଅଫିସ ଯାଉଛି,
2: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ

0: ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
0: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଉଦିତ ନାରାୟଣ ଓ ନିବେଦିତା। ଚଳଚ୍ଚିତ୍ର ରାଜା ଝିଅ ସାଙ୍ଗେ ହେଇଗଲା ଭାବ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି କୁମାର ବାପି, ଗୀତିକାର ସ୍ୱରୂପ ନାୟକ, ଚଳଚ୍ଚିତ୍ର ନାରୀ ନୁହେନ୍ତୁ ନାରାୟଣୀ।

0: শ্রোতাবন্ধু শুনলে ওড়িয়া চলচ্চিত্র গীতার কার্যক্রম আপনার কার্যক্রম শুণুছেন আকাশবাণী পুরী কেন্দ্র প্রচারিত হচ্ছে 103.4 FM মাধ্যমে। বর্তমান শুণন্তু ওড়িয়ার সংবাদ আকাশবাণী কটক কেন্দ্র কিছুক্ষণ মধ্যে।
1: ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସାଉଦି ଆରବ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ କ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ।

Super Giants. ବିସ୍ତୃତ ସମ୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନକୁ ପୁନଃ ପ୍ରକାଶ କରିଛନ୍ତି। ଆଞ୍ଚଳିକ ସ୍ଥିରତା ସହିତ ବିଶ୍ୱ ଶକ୍ତି ଏବଂ ଖାଦ୍ୟ ସୁରକ୍ଷା ଉପରେ ହର୍ମୁଜ୍ ପ୍ରଣାଳୀର ଗୁରୁତ୍ୱ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଆବୁଧାବିରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହେନ୍ଙ୍କ ସହ ଆଲୋଚନା କାଳରେ ଶ୍ରୀ ମୋଦି ୟୁଏଇ ଉପରେ ସାମ୍ପ୍ରତିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଶକ୍ତି ନିବେଶ ଏବଂ ଯୋଗାଣ ଶୃଙ୍ଖଳ ସମେତ ବିଭିନ୍ନ କ୍ଷେତ୍ରରେ ୟୁଏଇ ସହ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ୟୁଏଇଠାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ରାଷ୍ଟ୍ରପତି ନାହେନ୍ ବ୍ୟକ୍ତିଗତ ଭାବେ ତାଙ୍କୁ ସ୍ୱାଗତ କରିଥିଲେ। ୟୁଏଇ ଆକାଶମଣ୍ଡଳରେ ଶ୍ରୀ ମୋଦିଙ୍କ ବିମାନ ପ୍ରବେଶ କରିବା ପରେ F-16 ଲଢୁଆ ବିମାନ ଏକସଙ୍ଗେ ଗତି କରି ବିମାନ ବନ୍ଦର ପର୍ଯ୍ୟନ୍ତ ପାଛଟି ନେଇଥିଲା। ୟୁଏଇ ଗସ୍ତ ଅବସରରେ ଦୁଇ ରାଷ୍ଟ୍ର ମଧ୍ୟରେ କେତେକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଭାରତରେ ୟୁଏଇ 5 ବିଲିୟନ ଆମେରିକୀୟ ଡଲାର ନିବେଶ ପାଇଁ ଏହି ଅବସରରେ ଘୋଷଣା କରିଛି। ଭାଡିନାରଠାରେ ଏକ ଜାହାଜ ମରାମତି କ୍ଲଷ୍ଟର ସାମୁଦ୍ରିକ କ୍ଷେତ୍ର ପାଇଁ ଦକ୍ଷତା ବିକାଶ ଢାଞ୍ଚା ସାମୁଦ୍ରିକ ସୁରକ୍ଷା ସାଇବର ପ୍ରତିରକ୍ଷା ଏବଂ ସୂଚନା ଆଦାନ ପ୍ରଦାନ ଶିଳ୍ପ ସହଯୋଗ ଓ ପ୍ରତିରକ୍ଷା କ୍ଷେତ୍ର ସହଯୋଗ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ରାଷ୍ଟ୍ରପତି ନାହ୍ୟାନ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏକ ସେରେବ୍ରାସ୍ ଚିପ୍ ପ୍ରଦାନ କରିଛନ୍ତି। ଏହା ଭାରତର ସୁପର କମ୍ପ୍ୟୁଟିଂ ବ୍ୟବସ୍ଥା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ମିଶନକୁ ସଶକ୍ତ କରିବ। ଶ୍ରୀ ମୋଦି ରାଷ୍ଟ୍ରପତି ନାହ୍ୟାନ୍ଙ୍କୁ ଭାରତ ଗସ୍ତରେ ଆସିବାକୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡସ୍ ଗସ୍ତରେ ଯାଇଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀଗଣ ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକର ନିର୍ଯ୍ୟାସରୁ ଏହି ସୂଚନା ମିଳିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମାନ ବୈଧ ଗଣତାନ୍ତ୍ରିକ ତଥା ଦାୟିତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଏବଂ ବହୁପକ୍ଷୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସହମତ ହୋଇଛନ୍ତି। ଆନ୍ତର୍ଜାତିକ ଶାନ୍ତି ଏବଂ ସୁରକ୍ଷାକୁ ସୁଦୃଢ଼ କରିବାରେ ଏଭଳି ପ୍ରୟାସ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ରାଜନୈତିକ ଏବଂ କୂଟନୈତିକ ପଦକ୍ଷେପ ମାଧ୍ୟମରେ ବୈଶ୍ୱିକ ଆହ୍ୱାନକୁ ପ୍ରତିହତ କରିବା ନେଇ ସଦସ୍ୟ ରାଷ୍ଟ୍ର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ବହୁପାକ୍ଷିକ ସମନ୍ୱୟ ଉପରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକମତ ହୋଇଛନ୍ତି। ଭିତ୍ତିଭୂମି ବ୍ୟବସ୍ଥାରେ ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା, ପ୍ରଯୁକ୍ତିବିଦ୍ୟା ସହଯୋଗକୁ ସୁଦୃଢ଼ କରିବା, ଶିଳ୍ପ ଅଭିବୃଦ୍ଧି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଭାଗିତାକୁ ବୈଠକରେ ସ୍ୱାଗତ କରାଯାଇଛି। ବୈଠକ ଶେଷ ହେବା ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅର୍ଥନୈତିକ ସମ୍ପର୍କ ସଚିବ ସୁଧାକର ଡାଲେଲା କହିଛନ୍ତି, ନବସୃଜନ ସହଯୋଗ ଏବଂ ନିରନ୍ତରତା ପାଇଁ ନିର୍ମାଣ ପ୍ରସଙ୍ଗ ଆଧାରିତ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଉଚ୍ଚ ପ୍ରଶଂସା କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ମଧ୍ୟରେ ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ ଆଧାରରେ ସୁପ୍ରିମକୋର୍ଟ ଏଣିକି ବିଭିନ୍ନ ମାମଲାର ଆଭାସୀ ମାଧ୍ୟମରେ ଶୁଣାଣି କରିବେ। ସୁପ୍ରିମକୋର୍ଟର ମହାସଚିବ ଭାରତ ପରାଶରଙ୍କ ଦ୍ୱାରା ଏ ସଂକ୍ରାନ୍ତ ଏକ ଇସ୍ତାହାର ଜାରି କରାଯାଇଛି। ଯାନବାହନ ଇନ୍ଧନର ସର୍ବୋଚ୍ଚ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କାର୍ ପୁଲିଂ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ବିଚାରପତିଗଣ ସଂକଳ୍ପ ନେଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟର ପ୍ରତ୍ୟେକ ବିଭାଗର 50% କର୍ମଚାରୀ ସପ୍ତାହରେ 2 ଦିନ ପର୍ଯ୍ୟନ୍ତ ଘରୁ କାମ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ବ୍ୟବହାର ହ୍ରାସ ଏବଂ ଅନାବଶ୍ୟକ ଖର୍ଚ୍ଚ ଏଡ଼ାଇବା ପାଇଁ କରିଥିବା ଆହ୍ୱାନ ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି କହିଛନ୍ତି, ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଅର୍ଘାଚି କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ସବୁ ଜାହାଜକୁ ଚଳାଚଳ କରିବାରେ ସହଯୋଗ ପ୍ରଦାନ କରିବାରେ ଇରାନ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଅର୍ଘାଚି କହିଛନ୍ତି। ତେବେ ସେଠାକାର ପରିସ୍ଥିତି ଏବେ ଗମ୍ଭୀର ରହିଛି, ପଶ୍ଚିମ ଏସିଆ ପରିସ୍ଥିତି ଆଲୋଚନା ମାଧ୍ୟମରେ ହିଁ ସମାଧାନ ହୋଇପାରିବ ବୋଲି ଶ୍ରୀ ଅର୍ଘାଚି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏ କ୍ଷେତ୍ରରେ ଭାରତର ଯେକୌଣସି ପ୍ରକାର ଗଠନମୂଳକ ପ୍ରୟାସକୁ ଇରାନ ସ୍ୱାଗତ କରିବ ବୋଲି ସେ କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ଅର୍ଘାଚି ଏବେ ନୂଆଦିଲ୍ଲୀରେ ଅଛନ୍ତି।
କୋଲକାତା ଆର୍ଜିକର ମେଡିକାଲ କଲେଜ ମାମଲା।

0: ସହିତ ଜଡ଼ିତ ତିନି ଜଣ ଆଇପିଏସ୍ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ସରକାର ନିଲମ୍ବନ କରିଛନ୍ତି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ରାଜ୍ୟ ସରକାର ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କର୍ତ୍ତବ୍ୟରେ ଅବହେଳା, ପୀଡ଼ିତାଙ୍କ ପିତାମାତାଙ୍କୁ ଅର୍ଥ ପ୍ରଦାନ ଅଭିଯୋଗ ଏବଂ ସରକାରୀ ଅନୁମତି ବିନା ଗଣମାଧ୍ୟମକୁ ସମ୍ବୋଧନ କରିବା ନେଇ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି। କୋଲକାତା ପୁଲିସର ପୂର୍ବତନ କମିଶନର ବିନୀତ ଗୋଏଲ, ପୂର୍ବତନ କେନ୍ଦ୍ରଶାଖା ଉପ କମିଶନର ଇନ୍ଦିରା ମୁଖାର୍ଜୀ ଏବଂ ପୂର୍ବତନ ଉପ ଉତ୍ତର ଭାଗ କମିଶନର ଅଭିଷେକ ଗୁପ୍ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। 2024 ଅଗଷ୍ଟ ମାସରେ ଆର୍ଜିକର ମେଡିକାଲ କଲେଜରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା। ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲା ଅନ୍ତର୍ଗତ ପୁଟପର୍ତ୍ତିଠାରେ ଆଡଭାନ୍ସ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ ପ୍ରୋଗ୍ରାମ ବ୍ୟବସ୍ଥାର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ପ୍ରତିରକ୍ଷା ଦୃଷ୍ଟିକୋଣରେ ଆନ୍ଧ୍ରପ୍ରଦେଶ ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତୀୟମାନ ହେଉଛି। ନୂତନ ଭାବରେ ଆରମ୍ଭ ହୋଇଥିବା ପ୍ରତିରକ୍ଷା ପ୍ରକଳ୍ପଗୁଡ଼ିକ ଜାତୀୟ ସୁରକ୍ଷାକୁ ମଜବୁତ କରିବା ସହିତ ଦେଶର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରକୃତ ଜାତୀୟ ସୁରକ୍ଷା ଆତ୍ମନିର୍ଭରତା ଉପରେ ପର୍ଯ୍ୟବେସିତ ହେବା ଉଚିତ ବୋଲି ସେ କହିଛନ୍ତି।
1: ଫ୍ୟୁଜ୍ ଯୋ ହୋତା ହେ ୱ କିସି ଭି ଗୋଲା ବାରୁଦ କା ସବସେ ୟା ଇମ୍ପୋର୍ଟାଣ୍ଟ ହିସ୍ସା ହୋତା ହେ ଚାହେ ଆର୍ଟିଲରି ଶେଲ୍ ହୋ ବମ୍ବ ହୋ ୟା କୋଇ ଭି ଯୁଦ୍ଧ ସାମଗ୍ରୀ ହୋ ବିନା ଭରୋସେମନ୍ଦ ଇଲେକ୍ଟ୍ରିକ ଫ୍ୟୁଜ୍ କେ ସବ ବେକାର ହେ। यहां बनने वाले अत्याधुनिक फ्यूज हमारी सेनाओं को ताकत देंगे और यह प्रोजेक्ट हमारी एमिनिशन मैन्युफैक्चरिंग में सेल्फ रिलायंस आत्मनिर्भरता का एक नया चैप्टर जोड़ेगा।
0: ପ୍ରତିରକ୍ଷା କ୍ଷେତ୍ରରେ ଦେଶର ପରିବର୍ତ୍ତନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଘରୋଇ ପ୍ରତିରକ୍ଷା ଉତ୍ପାଦନ ଏବେ 1,54,000 କୋଟି ଟଙ୍କାରେ ପହଞ୍ଚିଛି। ପ୍ରତିରକ୍ଷା ରପ୍ତାନୀ ପ୍ରାୟ 40,000 କୋଟି ଟଙ୍କା ହୋଇଥିବା ସେ କହିଛନ୍ତି। ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟାକୁ ପରିବର୍ତ୍ତନର ଏକ ପ୍ରମୁଖ କ୍ଷେତ୍ର ଭାବେ ବର୍ଣ୍ଣନା କରି ଶ୍ରୀ ସିଂ କହିଛନ୍ତି, କର୍ଣ୍ଣୁଲ୍‌ରେ କାର୍ଯ୍ୟକାରୀ ଥିବା 8ଟି ଡ୍ରୋନ୍ କମ୍ପାନୀ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ପ୍ରକୃତ ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 26 ତାରିଖରେ କେରଳମ୍ରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ତେବେ ପ୍ରବେଶ ଦିବସରେ 4 ଦିନ ଆଗପଛ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ଜୁନ୍ 1ରେ ପ୍ରବେଶ କରିଥାଏ। ପାଣିପାଗ ବିଭାଗ କହିଛି, ଆଗାମୀ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ ନେଇ ପରିସ୍ଥିତି ଅନୁକୂଳ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଓ ଅବାଧ ଜାହାଜ ଚଳାଚଳକୁ ଭାରତର ସମର୍ଥନ ରହିଛି କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆବୁଧାବିଠାରେ ସଂଯୁକ୍ତ ଆରବ ଏମିରେଟ୍ସ ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ବିଶ୍ୱ ପ୍ରଶାସନ ବ୍ୟବସ୍ଥାରେ ସଂସ୍କାର ଏବଂ ଉନ୍ନତି ପାଇଁ ଅଙ୍ଗୀକାରବଦ୍ଧତା ଜଣାଇଲେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର। ଇନ୍ଧନ ବ୍ୟବହାର ହ୍ରାସ କରିବା ଆହ୍ୱାନ କ୍ରମେ ଆଭାସୀ ମାଧ୍ୟମରେ ବିଭିନ୍ନ ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ କହିଲେ ଇରାନର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଟାଉନ୍ ହଲ୍ରେ କେନ୍ଦ୍ରାଞ୍ଚଳ

0: ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନୀତିକାନ୍ତି ପରିଚାଳନା, ଜନଗହଳି ନିୟନ୍ତ୍ରଣ, ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ୍ ଯୋଗାଣ ଓ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। ରଥଯାତ୍ରା ସମୟରେ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ, ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ସିସିଟିଭି ସ୍ଥାପନ, ଅଧିକ ସୁରକ୍ଷା ବଳ ମୁତୟନ କରାଯିବ। ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ପହଞ୍ଚିଥିବା ବେଳେ ତାମିଲନାଡ଼ୁରୁ ଚନ୍ଦନ କାଠ ଅଣାଯିବ। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବୀମା, ବିଶୁଦ୍ଧ ପାନୀୟ ଜଳ, ସ୍ୱତନ୍ତ୍ର ବସ୍ ସେବା, ଟିକେଟ୍ ବୁକିଂ କାଉଣ୍ଟର ଓ ସହରର 60 ସ୍ଥାନରେ LED ସୂଚନା ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି।
1: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଏ ବର୍ଷ ପ୍ରତ୍ୟେକ ସ୍ତରରେ ଆମେ ପ୍ରିପାରେସନ୍ କରିଛୁ ଏବଂ ପ୍ରତ୍ୟେକ ବିଭାଗ ପାଇଁ ଯେଉଁ ଯେଉଁ ସମସ୍ୟାମାନ ଉପସ୍ଥାପନ କରାଯାଇଛି ସମସ୍ତଙ୍କୁ ଇନ୍ଷ୍ଟ୍ରକ୍ସନ୍ ମଧ୍ୟ ଇସ୍ୟୁ କରାଯିବ। ସେମାନେ ନିଶ୍ଚିତ ଭାବରେ ତ୍ୱରିତ ଭାବରେ ଏଇ ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବେ, ଯଦ୍ୱାରା ଆମ ରଥଯାତ୍ରାଟା ଅତ୍ୟନ୍ତ ଶୃଙ୍ଖଳାର ସହିତ ଶାନ୍ତିପୂର୍ଣ୍ଣ ଭାବରେ ହେଇଯିବ। ପ୍ରତ୍ୟେକ ଇନ୍ଫର୍ମେସନ୍ ଯେତେ ଭକ୍ତମାନେ ଆସିବେ, ଶ୍ରଦ୍ଧାଳୁମାନେ ଆସିବେ ଏଥିରେ ରଥଯାତ୍ରାକୁ, ଟ୍ରାଫିକ୍ର ବ୍ୟବସ୍ଥା ହଉ, ସେ ଟ୍ରାନ୍ସପୋର୍ଟେସନ୍ ବ୍ୟବସ୍ଥା ହଉ, ରେଲୱେର ବ୍ୟବସ୍ଥା ହଉ, ଏବଂ ଇନ୍ଫର୍ମେସନ୍ କେଉଁଠି ଟଏଲେଟ୍ ଅଛି, କେଉଁଠି ପାର୍କିଂର ବ୍ୟବସ୍ଥା ଅଛି, ସବୁ ପ୍ରକାର ପାଇଁ ଗୋଟେ କୋଡ଼ିନେଟେଡ୍ ୱେରେ ଆମେ ଏଥର ଏଫର୍ଟ କରୁଛୁ ଏବଂ ନିଖୁଣ ତଥ୍ୟ ଏଥର ଲୋକମାନଙ୍କ ପାଖରେ ଉପଲବ୍ଧ ହବ।
0: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଚଳିତ ମାସ 11 ଓ 12 ତାରିଖରେ 2 ଦିନ ଧରି ଗଣତି କାର୍ଯ୍ୟ ସମ୍ପନ୍ନ ହୋଇଛି। ମୋଟ 11 ଦିନ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ପ୍ରାୟ 65 ଘଣ୍ଟା ଗଣତି କାର୍ଯ୍ୟ ସରିଛି। ପ୍ରତ୍ୟେକ ଅଳଙ୍କାରକୁ ସୁରକ୍ଷିତ ଭାବେ ଷ୍ଟିଲ୍ ବାକ୍ସରେ ସଂରକ୍ଷଣ କରାଯାଉଛି। ଚଳିତ ମାସରେ ଆହୁରି 7 ଦିନ ଗଣତି କାର୍ଯ୍ୟ କରାଯିବାକୁ ଧାର୍ଯ୍ୟ ହୋଇଛି। 1978 ମସିହାର ତାଲିକା ଅନୁସାରେ ମେଳକ କାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଏହି ପର୍ଯ୍ୟାୟରେ ଆମ ଗଣତି କାର୍ଯ୍ୟକ୍ରମରେ ଆମେ ଯେତେବେଳେ ହାତକୁ ନେଇଛେ, ସେଠି ଯାହା ବି ଆମେ ଅଳଙ୍କାର ଗୁଡ଼ିକର ଗଣତି ପ୍ରକ୍ରିୟା କରୁଛୁ ସେଗୁଡ଼ିକରେ ରତ୍ନ ଖଚିତ ରହିଥିବାରୁ ଅନେକ ସମୟ ସାପେକ୍ଷ ଏବଂ କହିବା ବାହୁଲ୍ୟ ମାତ୍ର ଯେ ଆମେ କୌଣସି ହିସାବରେ ତରବରିଆ ଭାବେ କିମ୍ବା କୌଣସି ହିସାବରେ କିଛି ସାଲିସ କରିକି କୌଣସି ଜିନିଷ କରୁଛୁ, ଯାହା ବି ସରକାରଙ୍କ ଅନୁମୋଦିତ SOP ଅଛି ବା ବ୍ୟବସ୍ଥାବଳୀ ଅଛି ସେହି ହିସାବରେ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସେହି ପ୍ରକ୍ରିୟା ଜାରି ରହିଛି।
0: ପୁରୀ ବଡ଼ଦାଣ୍ଡର ରଥ ଖଳାରେ ମହାପ୍ରଭୁଙ୍କ 3 ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଶ୍ରୀକ୍ଷେତ୍ର ଭଉଁରୀ ତିଥିରେ ଚକା ଡେରା ନୀତି ସମ୍ପନ୍ନ ହୋଇଥିବା ବେଳେ 42 ଚକ ନିର୍ମାଣ କାର୍ଯ୍ୟ ଜାରି ରହିଛି। ମହାରଣା ସେବକମାନେ ଗୁଜ ଓ ଜଳଯନ୍ତ୍ର ନିର୍ମାଣ ଶେଷ କରିଥିବା ବେଳେ ରୂପକାର ସେବକମାନେ ସିଂହ ବିରାଳ ଖୋଦେଇ କାମ ଜାରି ରଖିଛନ୍ତି। ଦୋଳବେଦୀ କମାରଶାଳାରେ କମାର ସେବକମାନେ ରଥ ପାଇଁ ଆବଶ୍ୟକୀୟ କଣ୍ଟା, ପନ୍ଦାରୀ ଓ ବଳା ପ୍ରସ୍ତୁତ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିମାପଡ଼ାରେ ଶତାଧିକ ପ୍ରଜାଙ୍କୁ ସ୍ଥାୟୀ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଗୋପ ବ୍ଲକର ଭୂମିହୀନ ହିତାଧିକାରୀଙ୍କ ସମେତ ଅଣ୍ଡିଆ ମୌଜାରେ ପ୍ରାଥମିକ ପର୍ଯ୍ୟାୟରେ 240 ଜଣଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଅଣ୍ଡିଆ ଓ ପାଟପୁର ମୌଜାର 263 ଏକର ଜମିର ବନ୍ଦୋବସ୍ତ କରାଯାଇ ପଟ୍ଟା ବଣ୍ଟନ କରାଯିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀରେ ଆଗାମୀ December 13 ପୁରୀ କୋଷ୍ଟାଲ ମାରାଥନ୍ ଆୟୋଜିତ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ବେଳାଭୂମିରେ ଏହାର ଲୋଗୋ ଉନ୍ମୋଚନ କରିଛନ୍ତି। ବିଜୟୀଙ୍କୁ 1 କୋଟି ଟଙ୍କାର ପୁରସ୍କାର ଦିଆଯିବା ସହ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍ମାନଙ୍କୁ ଭାଗ ନେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏହା ଓଡ଼ିଶାର ପର୍ଯ୍ୟଟନ, ସଂସ୍କୃତି ଓ କ୍ରୀଡ଼ା ପରମ୍ପରାକୁ ବିଶ୍ୱସ୍ତରରେ ପ୍ରଚାର କରିବ ବୋଲି ଆଶା କରାଯାଉଛି। ପୁରୀର କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରଚାର ପାଇଁ ଇଣ୍ଟାକ୍ ପୁରୀ ଚାପ୍ଟରର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୁରୀ ସଦାଶିବ ସଂସ୍କୃତ କ୍ୟାମ୍ପସରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ରାଜ୍ୟର ଐତିହ୍ୟ ସୁରକ୍ଷାରେ ସଂସ୍ଥାର ଭୂମିକା ଉପରେ ଆଶା ବ୍ୟକ୍ତ କରିଥିଲେ। କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ପ୍ରୟାସକୁ ମଧ୍ୟ ସେ ସ୍ୱାଗତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
3: ଶୁଣିଲେ ଜିଲ୍ଲା ହାଲଚାଲ ଆକାଶବାଣୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
4: ସୋଲାର ଲଗେଇଦେଲ?
5: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।

0: ମଧ୍ୟ ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ହାଲଚାଲ। ଉପସ୍ଥାପନରେ ଅଛନ୍ତି ସ୍ୱୟଂ ସୁଧା ଦାସ ଓ ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ଯାହା ହଉ, ଆଜି ଆମେ ଦି ଜଣ ଯାକ ଏକାଠି ଆସି କୋଠ ଘରେ ପହଞ୍ଚି ଗଲେଣି, ବହୁତ ଭଲ ହେଲା। ହଉ ଜଗନା,
1: ହଁ,
0: ଏଇ ପାଣି ମୁନ୍ଦେ ନେଲ, ପିଇଦେଲ ପିଇଦେଲ।
1: ହଉ ହଉ ସୁଧା, ଯାହା ହଉ ପାଣି ଗିଲାସେ ମତେ ଦେଇଦେଲ, ପିଇ ଦିଏ। ଓହୋ, ଦିନ ସାରା ବୁଝିଲ ସୁଧା, ଯୋଉ ଖରା, ଆଉ କାମ ତ ଅଛି, ନ ସାରିକି କୁଆଡେ ଘରକୁ ଫେରୁଛି। ସବୁ କାମ ସାରିଲି, ଆଉ ଘରେ ଆସି ଟିକେ ବିଶ୍ରାମ ନେଇଥିଲି, ମନେ ପଡିଗଲା କୋଠ ଘର କଥା।
0: ହଁ ହଁ, ସେଇଟା ତ ଆଗ। ଆଉ ତମେ ଯଦି ନିଜର ସ୍ୱାସ୍ଥ୍ୟକୁ ଠିକ ନ ରଖିବ, ତାହେଲେ କେମିତି ଚାଷବାସ କରିବ କହିଲ? ହେଇଟି ଦେଖୁନ କୋଉ ଭଳିଆ ଖରା ହଉଛି, ଖରାଦିନେ ନିଜ ଶରୀରର ଯତ୍ନ ନ ନବା ତାହେଲେ କେମିତି ହବ କହୁନ।
1: ହଁ ହଁ ସୁଧା, ଭଲ କଥାଟିଏ ମନେ ପକେଇଲ। ସେଇ ସକାଶେ ବିଲକୁ ଗଲାବେଳେ ମୁଁ ସବୁବେଳେ ସାଙ୍ଗରେ ଯଥେଷ୍ଟ ପାଣି ନେଇକି ଯାଉଛି, କାହିଁକି ନା ସେଠି ପାଣି ନ ପିଇଲେ ଆଉ ବିଲରେ କଣ କାମ କରିହବ।
0: ହେଇଟି ଜଗାନା,
1: ହଁ,
0: ତମେ ତ ଜାଣିଛ ଏଇ ଯୋଉ ପାଣିପାଗର ଅବସ୍ଥା କେମିତି କେତେବେଳେ ଘଟୁଛି, ଆମେ ତାକୁ କଳନା କରିପାରୁନେ।
1: ହଁ ସୁଧା, ସେଇ କଥାଟି ପରା ମୁଁ ତମକୁ ପଚାରିବି ବୋଲି ଭାବିଥିଲି। ଏଇ ଯୋଉ ପାଣିପାଗ ଋତୁଚକ୍ର ବଦଳି ଯାଉଛି, ଚାଷବାସ ପାଇଁ ଭାରି ଚିନ୍ତା ରହୁଛି।
0: ସେଥିପାଇଁ ପରା ଆମ ବୈଜ୍ଞାନିକ ମାନେ ପରାମର୍ଶ ଦଉଛନ୍ତି ଯେ ପାଣିପାଗ ବଦଳୁଛି,
1: ହଁ,
0: ତାକୁ ନେଇକି ଆମେ କେମିତି ଚାଷବାସ କରିବା ସେଇ ସମ୍ପର୍କରେ ଆମକୁ ପରାମର୍ଶ ସବୁ ଦଉଛନ୍ତି।
1: ଆଚ୍ଛା ଆଚ୍ଛା, ତାହେଲେ ସୁଧା, ଏଣିକି ମୁଁ ସେଇ ପରାମର୍ଶକୁ ମାନିକିରି ପାଣିପାଗ ଆଉ ଜଳବାୟୁକୁ ଦେଖିକିରି କରିବି।
0: ହଁ ହଁ, ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକାରର ମତ ଦଉଛନ୍ତି। ସେମାନେ କହୁଛନ୍ତି ଆମର ଯୋଉ ପାଣିପାଗ ସହଣୀ କିସମ ସବୁ ଲଗାଅ, ଆମେ ଯଦି ବୈଜ୍ଞାନିକଙ୍କ ପରାମର୍ଶକୁ ଗ୍ରହଣ କରି ଚାଷବାସରେ ମନ ଦବା, ନିହାତି ପକ୍ଷେ ଆମ ଚାଷଟି ଭଲ ହବ ନା ହବନି କହିଲ ଜଗାନା?
1: ହବନି କେମିତି, ତାପରେ ବି ଏଇ ଆମର କୋଠ ଘରେ,
0: ହଁ,
1: ଆମର ପରା ବିଶେଷଜ୍ଞ ମାନେ ଏ ମାସର ଚାଷବାସ ମାନେ ଖରାଦିନେ କେମିତି ଚାଷ ହବ, ଶୀତ ଦିନେ କେମିତି, ବର୍ଷା ଦିନେ କେମିତି, ପ୍ରତି ମାସ ଅନୁସାରେ ଚାଷବାସ କଥା ଯୋଉ ବୁଝେଇ ଦଉଛନ୍ତି, ଏ ବହୁତ କଥା ଜାଣି ହଉଛି ସେଥିରୁ।
0: ସେଇଥିପାଇଁ ପରା ଆମ ଚାଷୀମାନେ ଏଇ ସମସ୍ତ ପରାମର୍ଶକୁ ଗ୍ରହଣ କରି ଯେତେବେଳେ ଚାଷବାସଟି କରୁଛନ୍ତି, ତାଙ୍କର ତ ଲାଭ ହଉଛି, ଆଉ ସେମାନେ ମନ ଖୁସିରେ ଚାଷ କରୁଛନ୍ତି, ଆଉ କଣ।
1: ବୁଝିଲ ସୁଧା, ଗୋଟାଏ କଥା ତମକୁ କହିବି, ଏଇ କାଲି ଆସିଲା ବେଳକୁ ଦିନ ଦୀପରେ ଦେଖିଲି ଯେ ଆମର ସେ ମଙ୍ଗୁଳି ଭାଇ, ସିଏ ତ ଆମର ଧାନ ବିରି ମୁଗ ପନିପରିବା କରେ, ଏବେ କଣ ଏଇ ମହୁମାଛି ପାଳନ କରିକିରି ଭଲ ଆଗେଇ ଯାଇଛି।
0: ହେ ଜଗାନା, ମୋ କଥା ତମେ ଛଡେଇ ନେଲ ବା, ଆଉ ମୁଁ ପୁରା ତମକୁ ସେଇ କଥା କହୁଥିଲି।
1: ଆଚ୍ଛା,
0: ଆଉ ସେ ମଙ୍ଗୁଳି ଭାଇ କେମିତି ମହୁ ଚାଷ କରି ଆ କେତେ ଆଗେଇ ଗଲାଣି?
1: ତାହେଲେ ସୁଧା, ଆମେ ସେଥିରେ ଯଦି ଆଗେଇ ଯିବା, ଏମିତି କିଛି ମହୁମାଛି ପାଳନ କରି ମହୁ ଉତ୍ପାଦନ କରିକି ଯଦି ବିକ୍ରି ବଟା କରିବା, ଇଏ ମଧ୍ୟ ଆଉ ଗୋଟାଏ ଦିଗରେ ଆମେ ଲାଭବାନ ହେଇପାରିବା।
0: ହେଲେ ଜଗାନା, ମହୁ ଚାଷ କରିବାକୁ ହେଲେ ଆମେ ମହୁମାଛି କେମିତି ପାଳନ କରିବା, ମହୁବାକ୍ସ କେମିତି ଆଣିବା, ତାର କିଛି ସ୍ୱତନ୍ତ୍ର ଜ୍ଞାନ କୌଶଳ ରହିଛି, ତାକୁ ଆମେ ଗ୍ରହଣ କରି ଯଦି ମହୁ ଚାଷଟି କରିବା, ନିହାତି ପକ୍ଷେ ଆମ ଚାଷଟି ଭଲ ହବ, ଆଉ ଆମେ ମଧ୍ୟ ଖୁସିରେ ଦି ପଇସା ରୋଜଗାର କରିପାରିବା।
1: ହଁ ଠିକ କଥା କହିଛ ସୁଧା, ଯେ ସୁଧା କଣ ଇଏ ସଞ୍ଜବେଳେ ଖାଲି କଣ ଆମର ଏମିତି ଗପସପ ଚାଲିଥିବ, ନା ଟିକେ ପ୍ରଭୁଙ୍କର ନାମ ରସ ନବା?
0: ଏ କି କଥା କହୁଛ, ଏ କୋଠ ଘର ସଞ୍ଜବେଳେ ତ ଯଦି ଭକ୍ତି ଗୀତ ଟିକେ ନ ଶୁଣିବା, ତାହେଲେ ତ ଆମ କାର୍ଯ୍ୟକ୍ରମ ଆଗକୁ ନବା କଷ୍ଟକର ହେଇପଡିବ। ଆଏ ଆମେ ଯାହା ତ କରୁଛ ସେ ପ୍ରଭୁଙ୍କ ଇଚ୍ଛାରେ ହିଁ କରୁଛେ,
1: ହଁ,
0: ତେବେ ଆସ ଏଇ ଭକ୍ତି ଗୀତଟି ଶୁଣିବା, ତାପରେ ଆମ କାର୍ଯ୍ୟକ୍ରମକୁ ଆଗକୁ ନବା।
1: ହଉ ହେଲା।

0: ବୁଝିଲ ସୁଧା?
1: ହଁ,
0: ଯାହା ହଉ ସନ୍ଧ୍ୟା ସମୟରେ ଗୋଟେ ସୁନ୍ଦର ଭକ୍ତି ଗୀତ ଶୁଣେଇଲ। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟ।
1: ଆମେ ତ ପରବର୍ତ୍ତୀ ଅଧ୍ୟାୟକୁ ଯିବା, କିନ୍ତୁ ତା ପୂର୍ବରୁ ନବା ଗୋଟିଏ ଆମେ ସରକାରଙ୍କ ବିଜ୍ଞାପନ।
0: ହଉ,
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା
3: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
4: ଆଉ 60 ବର୍ଷ ବୟସରୁ ମାସିକ 3,000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ।
3: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ। 18ରୁ 40 ବର୍ଷ ବୟସର କୃଷକ, ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
4: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
3: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ।

0: ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।
1: ହଉ, ବିଜ୍ଞାପନ ତ ଶୁଣିଲେ।
2: ହେଇଠି ଜଗା ନା, ତମେ ଯୋଉ ପନିପରିବା ଫସଲ କରିଥିଲ, ସେ ଫସଲ ଯୋଉ ରୋଗ ପୋକ ଲାଗିଛି,
3: ସେଇ ତ ଗୋଟାଏ ଚିନ୍ତା ମୋର ଅଛି। ଏଇ ଯୋଉ ପନିପରିବା ଫସଲରେ ରୋଗ ପୋକ କେମିତି ସୁନ୍ଦର ଭାବରେ ପରିଚାଳନା କରି ହବ, ଟିକେ ଯଦି ଭଲ ଭାବରେ ଜାଣିଯାନ୍ତି ମୋ ପୁରା ନିଶ୍ଚିତ ହେଇଯାନ୍ତି।
2: ହଉ, ସେଇ ସମ୍ପର୍କରେ ଆଲୋଚନା ଟିକେ ରହିଛି। ଖରାଟିଆ ପନିପରିବା ଫସଲରେ ରୋଗ ପୋକ ପରିଚାଳନା, ଆଉ ଆମ ଗଣରେ ଉପସ୍ଥିତ ଅଛନ୍ତି ଡକ୍ଟର ସୁଶ୍ରୀ ସୁପର୍ଣ୍ଣ ମହାପାତ୍ର, ସହକାରୀ ପ୍ରାଧ୍ୟାପିକା, ଉଦ୍ଭିଦ ରୋଗ ବିଭାଗ, ଓଡ଼ିଶା କୃଷି ମହାବିଦ୍ୟାଳୟ, ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର।
3: ଆଲୋଚନା ଶୁଣିବା,
2: ତେବେ ଆସ ତାଙ୍କୁ ସ୍ୱାଗତ କରିବା। ମ୍ୟାଡାମ ନମସ୍କାର, ଆପଣଙ୍କୁ ଆମ କୋଠଘରେ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ ଆଲୋଚନା କରିବା ଯେ ଖରାଦିନେ ଆମେ କଣ କଣ ସବୁ ପନିପରିବା ଚାଷ କରିପାରିବା।
4: ମ୍ୟାଡାମ, ଖରାଦିନେ ଯେଉଁ ସବୁ ଫସଲ ଆମେ ଚାଷ କରିଥାଉ ତାକୁ ଆମେ ମୁଖ୍ୟତଃ ଜୟଦ ଫସଲ ବୋଲି କହିଥାଉ, ଯୋଉଗୁଡା ସବୁ ଆମେ ମାର୍ଚ୍ଚ ବା ଜୁନ ମାସ ଭିତରେ ଅମଳ କରିଥାଉ। ଆଉ ଆମର ଓଡ଼ିଶା ରାଜ୍ୟକୁ କହିବାକୁ ଗଲେ ସେଥିରେ ଆମେ କେତେଟି ପନିପରିବା ଚାଷ କରିଥାଉ, କାକୁଡି, ପୋଟଳ, କଲରା, ପାଣି କଖାରୁ, ଜହ୍ନି, ବାଇଗଣ, ଭେଣ୍ଡି, ଲଙ୍କା, ଟମାଟୋ ଇତ୍ୟାଦି ଆମେ ଖରାଦିନେ ଫସଲ କରିଥାଉ। ଶୀତଦିନେ ତ ଆମେ ଅନେକ ପନିପରିବା ଦେଖିବାକୁ ପାଇଥାଉ, ସେଇଟା ସବୁ ଆମେ ଖରାଦିନେ ପାଇନଥାଉ।
2: ବିଭିନ୍ନ ପ୍ରକାର ଯୋଉ ପନିପରିବା ଆମ ସବୁ ରହିଛି, କେମିତି କୋଉ ଉପାୟରେ ଆମେ କରିବା ଯାହାଦ୍ୱାରା କି ଏଇ ଯୋଉ ରୋଗ ପୋକ ଲାଗିବାରେ କମ୍ ରହିବ।
4: ଆମେ ଯଦି ଦେଖିବା ଏଇ ଯୋଉ ପନିପରିବାଙ୍କ ନାଁ ମୁଁ ଏବେ କହିଲି, କାକୁଡି ଜାତୀୟ ହେଲା, ଟମାଟୋ, ବାଇଗଣ, ଲଙ୍କା, ମରିଚ, ଏସବୁ ବୃଦ୍ଧି ପାଇଁ ଆମକୁ ଦରକାର ହୁଏ ଆର୍ଦ୍ରତା ଆଉ ଏବଂ ଦରକାର ହୁଏ ଉଷ୍ମ ଜଳବାୟୁ ବା ପରିବେଶ, ଆଉ ସେଟା ଆମକୁ ଖରାଦିନେ ମିଳେ। ତାର ଗୋଟେ ଅସୁବିଧା ଏହା ହେଇଥାଏ କି ଯେହେତୁ ଅଧିକା ଆର୍ଦ୍ରତା ଆଉ ଅଧିକା ଉଷ୍ମତା ଯୋଉଠି ଥାଏ ସେ ଜାଗାରେ ରୋଗ ପୋକଙ୍କର ସଂକ୍ରମଣ ବି ବହୁତ ଅଧିକା ହେଇଯାଏ। ଆଉ ଆମେ ଖରାଦିନେ ଯେହେତୁ ବହୁତ କମ୍ ଫସଲ ହେଇଥାଏ, ସେ ଭାଇମାନେ ଆଉ ଆମେମାନେ କ'ଣ କରୁ, ଘନ ଚାଷ କରିଥାଉ, ଅଳ୍ପ ଜାଗାରେ ବହୁତ ଅଧିକା ପରିବା ଅମଳ କରିବାକୁ ଚେଷ୍ଟା କରୁ, ଆମ ଚାଷ ପ୍ରଣାଳୀର ପରିବର୍ତ୍ତନ କରୁନି, ତା ସାଙ୍ଗରେ ଆମେ ବହୁତ ଅଧିକା ଜଳସେଚନ କରିଦେଉ, ଯାହାଦ୍ୱାରା କ'ଣ ହୁଏ ଏଇ କୀଟପତଙ୍ଗ ଆଉ ଆମର ଯୋଉ ରୋଗକାରୀ ଜୀବାଣୁମାନେ ଅଛନ୍ତି ସେମାନଙ୍କୁ ବୃଦ୍ଧି ପାଇବା ପାଇଁ ବଂଶ ବିସ୍ତାର କରିବାକୁ ଆମେ ବହୁତ ଅଧିକା ସାହାଯ୍ୟ କରିଥାଉ। ତେଣୁ ଆମେ ଯଦି ପ୍ରପର ସମନ୍ୱିତ ରୋଗ ପୋକ ପରିଚାଳନା କରିବା ତେବେ ଆମେ ଏଇ ସବୁ ଜିନିଷରୁ ଆମେ ବଞ୍ଚିତ ହୋଇ ରହିପାରିବା। ଯଦି ଆମେ ପ୍ରଥମେ ଦେଖିବା କାକୁଡି ଜାତୀୟ ଫସଲ, ଆମେ ଏବେ ଦେଖୁଥିବା କାକୁଡି ଜାତୀୟ ପନିପରିବା ସହିତ ଫଳ ଯୋଉ ଆମେ ରାସ୍ତାଘାଟରୁ ଗଲେ ତରଭୁଜ ଦେଖୁଛେ, ଖରଭୁଜ ଦେଖୁଛେ, ତ ସେଇ ଜାତୀୟ ପନିପରିବା ଆଉ ଫଳମୂଳ ଆମକୁ ଏଇ ଖରାଦିନେ ବେଶୀ ଦେଖିବାକୁ ମିଳିଥାଏ। ଆପଣଙ୍କ ପାଣି କଖାରୁ, କାକୁଡି, କଲରା, ପୋଟଳ, ଜହ୍ନି, ଏସବୁ ଖରାଦିନେ ଯୋଉଟା ଆମେ ଚାଷ କରିଥାଉ ସେଥିରେ ରୋଗ ବହୁତ ପରିମାଣରେ ଦେଖିବାକୁ ମିଳିଥାଏ, କେତେଟା ପୋକ ମଧ୍ୟ ସେମାନଙ୍କୁ ଆକ୍ରମଣ କରିଥାନ୍ତି। ଯଦି କହିବା ଆମେ ଗୋଟେ ଡାଉନି ମିଲ୍ଡ୍ୟୁ ବୋଲି ରୋଗ ଅଛି, ଯାହାକୁ ଆମେ ନିମ୍ନମୁଖୀ ଫିମ୍ପି ମରା ରୋଗ କହିଥାଉ। ଆପଣ ଦେଖିଥିବେ କାକୁଡି ଜାତୀୟ ଫସଲ ତାଙ୍କ ପତ୍ର ଗୁଡାକର ତଳ ପଟରେ ବା ନିମ୍ନମୁଖୀ, ନା ଯେହେତୁ ନିମ୍ନମୁଖୀ ରୋଗ ତ ନିମ୍ନ ପାଖରେ ଆମକୁ ଫିମ୍ପି ଲାଗିଥିବା ଦେଖିବାକୁ ମିଳିବ। ସେ ଫିମ୍ପି ପାଉଁଶିଆ ରଙ୍ଗର ବା ଟିକେ ଧଳା ରଙ୍ଗର ବାଦାମି ରଙ୍ଗର ହେଇଥାନ୍ତି, ଆଉ ସେମାନେ ଜାଲି ଆକାର ଗୋଟେ ଆକାରଟେ କରିଥାନ୍ତି ପତ୍ରର ତଳ ପଟରେ। ଆଉ ତାର ଠିକ ଉପର ପଟରେ ଆମେ ଦେଖିବାକୁ ପାଇବା ବାଦାମି ବା ହଳଦିଆ ବା ଟିକେ ଧଳା ଆସିଆ ଦାଗମାନ ଠିକ ତା ଉପର ପାର୍ଶ୍ୱରେ, ସେଠି ଆମେ ଜାଣିପାରିବା ଏଇଟା ନିମ୍ନମୁଖୀ ଫିମ୍ପି ମରା ରୋଗ। ଏବଂ ତାପରେ ଆମେ ଆଉ ଗୋଟେ ରୋଗ ହଉଛି ପାଉଁଶିଆ ରୋଗ, ଯୋଉ ପତ୍ର ମାନଙ୍କରେ ଆମ ପାଣି କଖାରୁ ହେଲା, କଖାରୁ, ଏମାନଙ୍କ ପତ୍ର ମାନଙ୍କରେ ପାଉଁଶିଆ ରଙ୍ଗର ପାଉଡର ବା ଗୁଣ୍ଡ ଦେଖିବାକୁ ପାଇଥିବେ, ଆଉ ସେଇଟା ପତ୍ରର ଉଭୟ ପାର୍ଶ୍ୱରେ ହେଇଥାଏ। ସେଇ ପାଉଡରଟାକୁ ଆମେ ପାଉଁଶିଆ ରୋଗ ବୋଲି କହିଥାଉ। ସେ ପାଉଡର କିଛି ନୁହେଁ, ସେଟା ନିଜେ ଗୋଟେ ଫିମ୍ପି। ସେ ଫିମ୍ପିଟି ବି ବା ଆମେ ନିମ୍ନମୁଖୀ ଫିମ୍ପି ସେ ଦିଟା ଆକାରରେ କଣ ହୁଏ, ସେମାନେ ଆମ ଗଛର ସବୁ ରସକୁ ଶୋଷି ଖାଇଦିଅନ୍ତି ଆଉ ଗଛଟିକୁ ଶୁଷ୍କ କରିଦିଅନ୍ତି, ତାଦ୍ୱାରା ଗଛଟି ଶୁଖିଯାଏ ଆଉ ତାପରେ ତଳି ପରେ ମରିଯାଏ, ଆଉ ତା ଦ୍ୱାରା କଣ ହୁଏ ଅମଳ ମଧ୍ୟ କମିଯାଏ। ଆମର କାକୁଡି ଜାତୀୟ ଫସଲ ମାନଙ୍କରେ ଭୂତାଣୁ, ଯେମିତି ଆମର ସାହିବି ରୋଗ ଶୁଣିଥିବେ, ସାହିବି ରୋଗରେ କଣ ହୁଏ ଛିଟା ଛିଟା ହେଇକି ରଙ୍ଗ ହେଇଯାଏ ପତ୍ର, ହଳଦିଆ ଟିକେ ସବୁଜ ଟିକେ ଡାର୍କ ସବୁଜ, ଗାଢା ସବୁଜ ଟିକେ ହାଲକା ସବୁଜ ହେଇକି ପତ୍ର ଟିକେ ଛିଟା ଛିଟା ହେଇଯାଏ, ଆଉ ସେଟା ଏକ ଭୂତାଣୁ ଜନିତ ରୋଗ ଯୋଉଟା କି କ୍ୟୁକମ୍ବର ମୋଜାଇକ ଭାଇରସ କରିଥାଏ, ଆଉ ତାର ବାହକ ପୋକ ଯୋଉଟେ ଅଛି ସେ ପୋକଟି ଗୋଟେ ଜଉ ପୋକ। ଆଉ ଆମକୁ ଯଦି ଏଇ ରୋଗଟିକୁ ନିରାକରଣ କରିବାକୁ ହବ ତାହେଲେ ଆମକୁ ଏଇ ଜଉ ପୋକଟିକୁ ହିଁ ନିୟନ୍ତ୍ରଣ କରିବାକୁ ପଡିବ। ଏଇଟା ତ ରହିଲା ଆମର ରୋଗ କଥା କାକୁଡି ଜାତୀୟ ଫସଲରେ। ଯଦି ପୋକ କଥା କହିବା, ଗୋଟେ ମୁଖ୍ୟ ପୋକ ଅଛି କାକୁଡି ଜାତୀୟ ଫସଲ ହେଉଛି କାଙ୍କେଡ଼ିଆ ପୋକ। ସମସ୍ତେ ଜାଣିଥିବେ କାଙ୍କେଡ଼ିଆ ପୋକ, ତାକୁ ଆମେ ଇଂଲିଶରେ ଏପିଲାକ୍ନା ବିଟଲ କହିଥାଉ। ଏଇ କାଙ୍କେଡ଼ିଆ ପୋକଙ୍କର ଉଭୟ ଭୃଙ୍ଗ ଓ ପୂର୍ଣ୍ଣାଙ୍ଗ ଦିଟା କହି ଆମ ଗଛରେ ଲାଗିଥାଏ, ପତ୍ରର ଉଭୟ ପାର୍ଶ୍ୱକୁ ସେ ସବୁଜ ଅଂଶ ଥାଏ ଆମ ପତ୍ରର, ତାକୁ କୋରି କୋରି ଖାଇଦିଏ, ଯାହାଦ୍ୱାରା ଜାଲ ଭଳିଆ ଗୋଟେ ଆକାର ତିଆରି ହେଇଯାଏ। ଯେହେତୁ ସବୁଜ ରଙ୍ଗ ବା ସବୁଜ କୋଣା ଆମର ଖାଇଯାଇଥାଏ ତ ଆମ ଅମଳ ନିଶ୍ଚିତ ଭାବେ କମିଯାଏ, ତାପରେ ଆମ ଫଳ ଗୁଡା ବି ଅଙ୍କା ବଙ୍କା ହେଇଯାଆନ୍ତି, ଭଲ ଫଳ ବି ହୁଏ ନାହିଁ। ଆଉ ଗୋଟେ ଆପଣ ଶୁଣିଥିବେ ନା ଗୋଟେ ପୋକର ନାଲି କଖାରୁ ପୋକ, ରେଡ୍ ପମ୍ପକିନ୍ ବିଟଲ। ଏ ନାଲି କଖାରୁ ପୋକ ନାଁରୁ ଜଣାପଡୁଛି, ତା ରଙ୍ଗଟି ନାଲି ବା କମଳା ରଙ୍ଗର ହେଇଥାଏ, ଆଉ ଏ ପୋକ

0: ଯୋଉ ଶୁକ ଥାଏ ସେ ଶୁକଟି କାଣ୍ଡ ଭିତରେ ପଶିଯାଏ ଏବଂ ପତ୍ର ମଧ୍ୟରେ ଛେଦିକି ଖାଇଦିଏ। ତା ସାଙ୍ଗରେ ଯେତେବେଳେ ଗଛଟି ବଢେ ଫଳଟି ହୁଏ ସେ ଫଳ ମଧ୍ୟରେ ମଧ୍ୟ ପ୍ରବେଶ କରିକି ଫଳଟିକୁ ଅଙ୍କ ବଙ୍କା କରିକି ତାକୁ ନଷ୍ଟ କରିଦିଏ। ଆପଣ ଶୁଣିଥିବେ ଗୋଟେ ଫଳ ମାଛି, ଫଳ ମାଛି ତ ସବୁ ଫଳରେ ଲାଗିଥାନ୍ତି, ବଟ୍ ଏଇ କାକୁଡି ଜାତୀୟ ଫସଲରେ ମଧ୍ୟ ଫଳ ମାଛିଟି ମୁଖ୍ୟ ଭାବରେ ଆକ୍ରମଣ କରେ। ପାଖାପାଖି ଧୂସିଆ ରଙ୍ଗର ବା ହଳଦିଆ ରଙ୍ଗର ହେଇଥାନ୍ତି ସେ ମାଛିମାନଙ୍କ ଶୁକ ମାନେ ବି ପ୍ରଥମେ ମାଛି ଅଣ୍ଡା ଦିଏ ଫଳ ଉପରେ, ଅଣ୍ଡା ଦେଲା ପରେ ତା ଶୁକ ମାନେ ଫଳ ଭିତରେ ପଶି ତାକୁ ଖାଇ ନଷ୍ଟ କରିଦିଅନ୍ତି। ଏଗୁଡା ତ ରହିଲା ଗୋଟେ ଗୋଟେ ସ୍ପେସିଫିକ୍ ପୋକ। ତା ସାଙ୍ଗରେ ଶୋଷକ ପୋକ ରହିଛନ୍ତି ଯୋଉଥିରେ ଆପଣଙ୍କ ଜଉ ପୋକ ହେଇଗଲା, ଦହିଆ ପୋକ ହେଇଗଲା, ଉଙ୍କୁଣିଆ ପୋକ ହେଇଗଲା, ଏଇଟା ପାଖାପାଖି ସବୁ ଫସଲ, ଆଜି ଯୋଉ ଫସଲ ଆମେ ସବୁ କଥା ହଉଛେ ସବୁ ଫସଲ ଏଇ ପୋକ ଗୁଡେ ଲାଗିଥାନ୍ତି। ଆଉ ଏମାନେ ଗଛର ରସକୁ ଶୋଷିକି ତାଙ୍କୁ ପୁରା ଶୁଷ୍କ କରିଦିଅନ୍ତି, ଶୁଖେଇ ଦିଅନ୍ତି, ଆଉ ତା ଦ୍ଵାରା ଅମଳଟି କମିଯାଏ। ତାପରେ ଆମେ ଆଉ ଦେଖୁଛେ ଟମାଟୋ, ଟମାଟୋ ଆଜି ଶୀତ ଦିନେ ମଧ୍ୟ ହୁଏ, ଖରାଦିନେ ବି ଟମାଟୋ ଫସଲ ଆମେ ଚାଷୀ ଭାଇମାନେ କରୁଛନ୍ତି। ଟମାଟୋ ବାଇଗଣ ଏ ଦିଟା ପାଖାପାଖି ଏକା ପ୍ରକାର ରୋଗ ପୋକ ଲାଗିଥାନ୍ତି। ଟମାଟୋରେ ଆପଣ ଗୋଟେ ତଳି ଘରା କଟା ରୋଗ ଅଛି, ଏଥିରେ କଣ ହୁଏ ଆପଣ ଗଛଟି ତଳି ଘରାରେ ହିଁ ମରିଯାଇଥାଏ। କେମିତି ମରିଥାଏ, ସେ ଯେତେବେଳେ ଆପଣ ଗଛର ଯୋଉ କାଣ୍ଡଟି ଯୋଉଟା ମାଟିକି ଲାଗିକି ଥାଏ ସେ ଜାଗାରେ ପାଣି ପୋଚା ଦାଗ ଆଗ ସୃଷ୍ଟି ହୁଏ, ବାଦାମୀ ରଙ୍ଗ ହେଇଯାଏ, ସେ ଜାଗାଟା ସଢିଯାଏ। ଯେହେତୁ ସେ ଜାଗାଟା ସଢିଯିବ ଆପେ ଆପେ ସେ ଜାଗାରେ ଗଛଟି ଭାଙ୍ଗିଯିବ, ପୁରା ଗଛଟି ହିଁ ମରିଯାଏ। ତେଣୁ ତଳି ଘରା କଟା ରୋଗଟା ଏକ ମୁଖ୍ୟ ରୋଗ ହେଲା ମାନେ ପୁରା ଗଛଟି ନଷ୍ଟ ହେଇଯିବ, ଆଉ ଅମଳ ତ ମିଳିବ ହିଁ ନାହିଁ। ତା ଛଡା ଆପଣଙ୍କ ଚାରାଟି ଗଜା ହବା ପୂର୍ବରୁ ମଧ୍ୟ ଏଇ ରୋଗଟି ଲାଗିଯାଇପାରେ, ତେଣୁ ଗଜାରେ ବି ସଢା ଆକାର ଆପଣ ପାଇପାରିବେ। ତା ସାଙ୍ଗେ ଗଜା ହବା ପୂର୍ବରୁ ବିହନରେ ମଧ୍ୟ ଆପଣ ଦେଖିବେ ସଢା ଦାଗ ହେଇଯିବ, ଆଉ ଗଛଟି ଗଜା ହେଇପାରିବ ନାହିଁ। ତେଣୁ ଏଇ ରୋଗଟା ନିରାକରଣ କରିବା ଆମର ନିହାତି ଆବଶ୍ୟକ। ତାପରେ ଆମର ଗୋଟେ ରୋଗ ଅଛି ପତ୍ରପୋଡା ରୋଗ, ଯୋଉଟାକି ସଳ ପତ୍ରପୋଡା, ଉଚ୍ଛୁର ପତ୍ରପୋଡା ରୋଗ ଆଉ ସଳ ପତ୍ରପୋଡା ରୋଗ ଦିଟା ରୋଗ ଅଛି, କିନ୍ତୁ ଖରାଦିନେ ଆମେ ସଳ ପତ୍ରପୋଡା ରୋଗଟି ଦେଖିବାକୁ ପାଇଥାଉ। ଏଥିରେ କଣ ହୁଏ, ଭୂମି ଉପରେ ଗଛର ଯେତେ ବି ଅଙ୍ଗ ଅଛି ସବୁତକ ଏଥିରେ ଆକ୍ରମଣ ହେଇଥାଏ ଆଉ ନଷ୍ଟ ହୋଇଯାଇଥାଏ। ଏଥିରେ ଆମେ ପତ୍ର ପୋଡା ଯେହେତୁ ପୋଡା ଦାଗ ଦେଖିଥାଉ, ଆମେ ତାକୁ ଇଂଲିଶରେ କହୁ କନ୍ସେଣ୍ଟ୍ରିକ୍ ରିଙ୍ଗସ୍, କେନ୍ଦ୍ରୀ ବଳୟ ଭାବେ ଗୋଟେ ଆକାର ସୃଷ୍ଟି ହୁଏ ଯୋଉଟାକି ବାଦାମୀ ରଙ୍ଗର ହେଇଥାଏ, ଆସ୍ତେ ଆସ୍ତେ ସେଟା କଳା ରଙ୍ଗର ହେଇଯାଏ, ଆଉ ଏଇ ଛୋଟ ଛୋଟ ଦାଗ ମାନେ ମିଶିକି ଗୋଟେ ବଡ଼ ଦାଗ ବନାନ୍ତି, ଆଉ ଏଇଟା ଗୋଟେ ପୋଡା ଦାଗ ଭଳିଆ ଆମକୁ ସଦୃଶ ହୁଏ। ତାପରେ ଆମେ ଦେଖିଥିବା ଝାଉଁଳା ରୋଗ, ଚାଷ ଜମି ତ ରେ ଫଳ ଚାଷ ପନିପରିବା ଚାଷ କରୁ, ତା ଛଡା ଆମେ ନିଜ ଘରେ ବି ଆମେ ଚାଷ ଯେତେବେଳେ କରୁ ପନିପରିବା ସେତେବେଳେ ଦେଖିଥାଉ ଝାଉଁଳ ରୋଗଟି ଏକ ମୁଖ୍ୟ ରୋଗ। ଆମେ ଯଦି ରୋଗ ପୋକ କଥା ଦେଖିବା, ଝାଉଁଳା ରୋଗ ଅନେକ ଜୀବ ମାନେ କରିପାରନ୍ତି, ଯଥା ଆପଣ କବକ ବା ଫିମ୍ପି ହେଲା, ବୀଜାଣୁ ହେଇଗଲା, ଆପଣ ଭୂତାଣୁ ମଧ୍ୟ, ସୂତ୍ରଜୀବୀ ସମସ୍ତେ ଝାଉଁଳ ରୋଗ କରିପାରନ୍ତି। ତେବେ ଆମେ ଖାଲି ତାର ସିମ୍ପଟମ୍ସ ଦେଖି ଜାଣିପାରିବା କୋଉଟା ବୀଜାଣୁ ଜନିତ, କୋଉଟା କବକ ଜନିତ ଆଉ କୋଉଟା ଭୂତାଣୁ ବା ସୂତ୍ରଜୀବୀ ଜନିତ।
1: ଚାଷୀଟି କେମିତି ଜାଣିବ ଯେ ଏଇଟା କୋଉଟା ଭୂତାଣୁ ଜନିତ ରୋଗ କୋଉଟା ଜୀବାଣୁ ଜନିତ ରୋଗ ବୋଲି?
0: ବହୁତ ଭଲ ପ୍ରଶ୍ନ ଏଇଟା। ଆମେ ଯଦି ଏବେ ଝାଉଁଳା ରୋଗ କଥା କଥା ହଉଥିଲେ, ଝାଉଁଳା ରୋଗ ଯେହେତୁ ସମସ୍ତଙ୍କ ଦ୍ଵାରା ସବୁ ଅଣୁଜୀବଙ୍କ ଦ୍ଵାରା ହେଇପାରୁଛି, ଯେତେବେଳେ ଆପଣ ଝାଉଁଳା ରୋଗ ନା ଯେହେତୁ ଝାଉଁଳା, ଆପଣ ଦେଖିବେ ଗଛଟି ଶୁଖିଯାଏ, ଶୁଖିକି ତଳକୁ ଖସି ପଡେ, ଝାଉଁଳି ଯାଏ। ତେବେ ଯଦି ଆମେ ଜାଣିବାକୁ ଚାହିଁବା କି ୟାର କାରଣଟା କଣ, ତାହେଲେ ଆମେ କଣ କରିବା, ଗଛଟିକୁ ଯଦି ଉପାଡିକି ଦେଖିବା, ଯୋଉ ଗଛଟା ଝାଉଁଳି ପଡୁଥିବ ସେଥିରୁ ଗୋଟେ ଗଛ ଆମେ ଉପାଡିକି ଦେଖିବା, ମାଟିରୁ ଉପାଡିଲା ପରେ ଯଦି ଏଇଟା ଫିମ୍ପି ଜନିତ ବା କବକ ଜନିତ ଝାଉଁଳା ରୋଗ ହେଇଥିବ, ତାହେଲେ ଆମେ ଯଦି ସେ ତାର କାଣ୍ଡଟା ଯୋଉଟା ମାଟିକି ଲାଗିଥିଲା ତାକୁ କାଟି ଦେଖିବା, ତା ଭିତରେ ଆମେ ଦେଖିବା ଫିମ୍ପିର ଜାଲ ବା ଫିମ୍ପିର ଗୁଣ୍ଡ ଜାଗାରେ ରହିଥିବ ଆଉ ସେଟା ଝଡି ପଡିବ, ତ ସେଠୁ ଆମେ ଜାଣିବା ଏଇଟା ଫିମ୍ପି ଜନିତ ବା କବକ ଜନିତ ଝାଉଁଳା ରୋଗ। ନଚେତ ଯଦି ଆମେ ଯେତେ ତାକୁ ତାଡିକି ବାହାର କରିବା ବା ଉପାଡି ଆଣିବା, ଯଦି ଆମେ ତାକୁ କାଟିକି ସେ କାଣ୍ଡ ଜାଗାଟା କାଟିବା, ଯଦି ସେଥିରୁ ଆମକୁ ବୀଜାଣୁର ସ୍ରୋତ ବାହାରିଲା, ତାକୁ ଆମେ ଇଂଲିଶରେ ଉଜ୍ କହୁ, ସେଟା ହେଲା ବୀଜାଣୁ ଜନିତ, ସୂତ୍ରଜୀବୀ ଜନିତ ଯଦି ଝାଉଁଳା ରୋଗ ହେଇଥିବ, ଆପଣଙ୍କୁ ଚେରରେ ଗଣ୍ଠି ଆକାରର ଗୋଟେ ପଦାର୍ଥ ଦେଖିବାକୁ ମିଳିବ, କେବଳ ସୂତ୍ରଜୀବୀ ହିଁ କରିପାରନ୍ତି। ସୂତ୍ରଜୀବୀ ମାନେ ସେଠି ଗଣ୍ଠି କରିକି ଚେରରେ, ତାପରେ ଗଛ ଉପରକୁ ପାଣି ଯାଏ ନାହିଁ ଆଉ ଗଛଟି ଝାଉଁଳି ପରେ, ଗଛଟି ଉପାଡିକି ଦେଖିବା ଆଉ ଏଇ ତିନି ପ୍ରକାର ଜିନିଷ ପାଇବା, ତାହେଲେ ଆମେ ଜାଣିପାରିବା ଏଇ ଝାଉଁଳା ରୋଗର କାରଣଟା କଣ।
1: ଚାଷୀ ଭାଇ ମାନେ ଯେତେବେଳେ ଚାଷ କରନ୍ତି, ବାଇଗଣରେ ସୁନ୍ଦର ଦେଖାଯାଉଥିବ କିନ୍ତୁ ସେଥିରେ କଣା ହେଇଥିବ, ଭେଣ୍ଡିଟି ବଙ୍କା ଆକାରରେ ହେଇଥିବ, ଯାହାଦ୍ୱାରା କି ଚାଷୀଟିର ମନୋବଳ ଭାଙ୍ଗିଯାଏ, ଆଉ ଯେତେବେଳେ ଯୋଉ ଗ୍ରାହକଟି ନବ ସିଏ ମଧ୍ୟ ନବା ପାଇଁ କୁଣ୍ଠାବୋଧ କରିଥାଏ। ଏଇ ଯୋଉ ଲାଗିବାର କାରଣ କଣ?
0: ରୋଗ ପୋକ ଲାଗିବା କାରଣ ଯଦି ଆମେ କହିବା, ରୋଗକାରୀ ଅଣୁଜୀବ ମାନେ ବଞ୍ଚିଛନ୍ତି, ତା ସହିତ ପୋକମାନେ ବଞ୍ଚନ୍ତି, ତ ସେମାନଙ୍କୁ ଲୋଡ଼ା ଥାଏ କେବଳ ଆର୍ଦ୍ରତା ଆଉ ଉଷ୍ମ ତାପମାତ୍ରା। ଯଦି ସେଇଭଳିଆ ତାପମାତ୍ରା ଉଷ୍ମତା ଆମକୁ ମିଳିଗଲା ଆଉ ସେମାନଙ୍କୁ ସଂକ୍ରମଣ ପାଇଁ ତାଙ୍କୁ ବାହକ ମିଳିଗଲେ, ସେମାନେ ବହୁତ ଆରାମସେ ବହୁତ ସହଜ ସହିତ ସେମାନେ ସଂକ୍ରମଣ କରନ୍ତି। ତେଣୁ ଆପଣ ଯୋଉ ବାଇଗଣ କଥା କହିଲେ, ବାଇଗଣ ଆପଣ ଦେଖିଥିବେ ସବୁଠୁ ଅଧିକା ଏଇ ବିନ୍ଧା ପୋକ, ଫଳ ବିନ୍ଧା ବା କାଣ୍ଡ ବିନ୍ଧା ପୋକ ଥାଏ ସେଥିରେ। ଆପଣ ଦେଖିବେ କି ବାହାରୁ ବାଇଗଣଟା ବହୁତ ସୁନ୍ଦର ଦେଖାଯାଉଛି,

0: ମାନେ ଭିତରେ ପୋକଟି ରହିଛି। ସେଥିରେ କଣ ହୁଏ ନା, ଏଇ ଯୋଉ ଫଳ ବିନ୍ଧା ବା ପତ୍ର ବିନ୍ଧା ବା କାଣ୍ଡ ବିନ୍ଧା ପୋକ ମାନେ ଥାନ୍ତି, ସେମାନେ କଣ କରନ୍ତି, ଗଛର ମୂଳରେ ବା କାଣ୍ଡର ମୂଳରେ ବା ପତ୍ର ତଳେ ବା ମାଟି ପାଖରେ ଅଣ୍ଡା ଦେଇଥାନ୍ତି। ସେ ଯେତେବେଳେ ଅଣ୍ଡା ଦେଇଥାନ୍ତି, ଯେଉଁ ସବୁ ବାଇଗଣ ବା ଟମାଟୋ ଭେଣ୍ଡି ଏମାନେ ସବୁ ମାଟି ପାଖାପାଖି ଥାନ୍ତି, ସେମାନେ ତା ଭିତରେ ପ୍ରବେଶ କରିଦିଅନ୍ତି, ପ୍ରବେଶ କରି ତା ଭିତରେ ଖାଇକି ତାକୁ ନଷ୍ଟ କରିଦେଇଥାନ୍ତି। ଆମେ ବାହାରୁ ଦେଖିଥାଉ ଗଛଟା ବହୁତ ଭଲ ଅଛି, ତା ଭିତରେ ସେ ଛୋଟ ଶୁକଟା ବା ଭୃଙ୍ଗ ପଶିଥାଏ, କିନ୍ତୁ ଭିତରେ ସେଟା ବଡ ହେଇଯାଇଥାଏ, ପୂର୍ଣ୍ଣାଙ୍ଗ ହେଇଯାଇଥାଏ। ସେଥିପାଇଁ ବାହାରୁ ବିଶେଷ କଣା ଦେଖାଯାଏନି, କିନ୍ତୁ ଭିତରେ ଗୋଟେ ବଡ ପୋକଡେ ଥାଏ। ସେଥିପାଇଁ ଆମକୁ ବାହାରୁ ସୁନ୍ଦର ଦେଖାଯାଏ, ଭିତରେ କିନ୍ତୁ ପୋକଡେ ଥାଏ। ଆଉ ଯଦି ଆମେ ଏମାନଙ୍କ ପ୍ରକୋପରୁ ଆମେ ବଞ୍ଚିବାକୁ ଚାହୁଁଛେ ବା ଆମ ଫସଲ ଟିକେ ବଞ୍ଚାଇବାକୁ ଚାହୁଁଛେ, ତେବେ ପ୍ରପର ସ୍ପେସିଂ ଦେଇକି ଆମେ ସବୁ ଗଛକୁ ରୋପଣ କରିବା କଥା, ଯାହାଦ୍ୱାରା ଗୋଟେ ପୋକ ଏପଟରୁ ଆର ଗଛ ବା ଆର ତଳିକୁ ଯିବାକୁ ତାକୁ ସମୟ ଲାଗିବ, ତାକୁ କଷ୍ଟ ମଧ୍ୟ ହବ। ପାଣି ସିଞ୍ଚନ ମଧ୍ୟ ଅଳ୍ପ ମାତ୍ରାରେ କରିବା ଦରକାର, ଯାହାଦ୍ୱାରା ପୋକ ଆଉ ରୋଗକାରୀ ଅଣୁଜୀବ ମାନେ ସଂକ୍ରମଣ ବା ତାଙ୍କର ବ୍ୟାପିବାକୁ ଆମକୁ ଟିକେ ସାହାଯ୍ୟ ଆମେ କମେଇ ପାରିବା।
1: ତେବେ ସବୁଠାରୁ ମୁଖ୍ୟ ଜିନିଷ ହେଉଛି ଠିକ ଭାବରେ ବା ସଠିକ ଭାବରେ ଆମେ ଯଦି ଯୋଉ ବିହନଟାକୁ ବିଶୋଧନ କରିଥିବା, ତାହେଲେ ପୋକ ଲାଗିବାର କାରଣ ଟିକେ କମ୍ ରହିବ। ତେବେ ତଥାପି ଆମେ ବିହନକୁ ବିଶୋଧନ କିଭଳି ଭାବରେ କରିବା, ଯାହାଦ୍ୱାରା କି ଏଇ ସମସ୍ୟାର ଆମେ କିଛି ମାତ୍ରାରେ ଦୂର କରିପାରିବା?
0: ଯେତେ ସବୁ ରୋଗ ପୋକ ବିଷୟରେ କଥା ହେଲେ, ଆରମ୍ଭରୁ ମଧ୍ୟ କହିଛି ଆମେ ତାକୁ ସଂକ୍ରମଣ ରୋକିପାରିବା ନାହିଁ। ଆଜିକାଲି ଆମେ ସବୁ ବିଶେଷଜ୍ଞ ମାନେ ଏଇଆ ହିଁ ସଜେସନ ଦଉଛନ୍ତି କି ଆମେ ମାନେ ସମସ୍ତେ ସମନ୍ୱିତ ରୋଗ ପୋକ ପରିଚାଳନା ପଦ୍ଧତିକୁ ଆପଣାଇବାକୁ ପଡିବ। ତେଣୁ ସମନ୍ୱିତ ରୋଗ ପୋକ ପରିଚାଳନାକୁ ଆପଣାଇବା ହେଲେ ଆମକୁ ରାସାୟନିକ କୀଟନାଶକ ହେଲା, ତା ସହିତ ଆମକୁ ଭୌତିକ ପଦ୍ଧତି, ତା ସହିତ ଆମକୁ ଜୈବିକ ପଦ୍ଧତି, ଏ ସବୁକୁ ଆପଣାଇବାକୁ ପଡିବ। ଆପଣ ଯୋଉ ଏବେ କହିଲେ ବିହନ ବିଶୋଧନ, ବିହନ ବିଶୋଧନ ଗୋଟେ ମୂଳ ବା ମୁଖ୍ୟ ଷ୍ଟେପ୍ ଯୋଉଟା କି ଆମକୁ ସର୍ବପ୍ରଥମ କରିବା ଦରକାର ରୋଗ ପୋକ ଦାଉରୁ ବଞ୍ଚିବା ପାଇଁ ବା ବଞ୍ଚିତ ହେବା ପାଇଁ। ଆମେ ଯୋଉ ଏବେ କଥା ହଉଥିଲେ ଝାଉଁଳା ରୋଗ କଥା, ଆମେ ଯୋଉ କଥା ହେଲେ ତଳି ଘର କଥା, ସେ ସବୁ ମୃତ୍ତିକା ବାହି ରୋଗ, ସେମାନେ ସବୁ ମାଟିରୁ ହେଇଥାନ୍ତି, ତାଙ୍କ ସବୁ ରୋଗକାରୀ ବା ଅଣୁଜୀବ ମାନେ ସବୁ ମାଟିରେ ଥାନ୍ତି। ତ ଥରେ ମାଟିରେ ରୋଗ ପୋକକାରୀ ଜନ୍ତୁ ବା ଜୀବାଣୁ ମାନେ ରହିଯିବେ ଯଦି, ତାଙ୍କୁ ବାହାର କରିବା ବହୁତ କଷ୍ଟକର ଆମ ପାଇଁ ହେଇଯାଏ। ତେଣୁ ଆମେ ଯଦି ଆମ ବିହନଟାକୁ ହିଁ ବିଶୋଧନ କରିଦବା, ତାହେଲେ ସେମାନେ ଯଦିଓ ମାଟିରେ ଥିବେ ତଥାପି ସେ ଆମ ବିହନ ଭିତରେ ପଶିବାକୁ ତାଙ୍କୁ କଷ୍ଟ ହବ। ସେଥିପାଇଁ ବିହନ ବିଶୋଧନ ତ ଆମ ସର୍ବଶ୍ରେଷ୍ଠ କାମ, ଯୋଉଟାକି ଆମ ସର୍ବପ୍ରଥମ କାମ, ସେଟା ଆମେ କରିବା ଦରକାର। ଆଉ ବିହନ ବିଶୋଧନ ମଧ୍ୟ ଆମେ ଦେଖୁଛେ ରାସାୟନିକ କୀଟନାଶକ ସବୁ ଆମେ ବ୍ୟବହାର କରିଦେଉଛେ, କାରଣ ବହୁତ ସୁଲଭ ମୂଲ୍ୟରେ ଆମକୁ ବହୁତ ସହଜରେ ମିଳିଯାଉଛି। ତେଣୁ ମୁଁ ଯୋଉ ବାରମ୍ବାର କହୁଛି ଆମକୁ ସମନ୍ୱିତ ରୋଗ ପୋକ ପରିଚାଳନା କରିବାର ଅଛି, ଆମେ ଜୈବିକ ଉପାୟରେ ମଧ୍ୟ ବିହନକୁ ବିଶୋଧନ କରିବା, ଆଉ ଯେକୌଣସି ସବୁ ବିହନ ବିଶୋଧନକାରୀ କୀଟନାଶକ ଅଛି ସେଟା ବ୍ୟବହାର ମଧ୍ୟ କରି ଆମେ ତାକୁ ବିଶୋଧନ କରିବା।
1: କୋଉ କୋଉ ଔଷଧକୁ ଆମେ ସିଞ୍ଚନ କରିବା ଯାହାଦ୍ୱାରା କି ଏଇ ରୋଗ ପୋକ ଦାଉରୁ ଆମେ ରକ୍ଷା କରିପାରିବା ଆମର ପନିପରିବା ଫସଲକୁ?
0: ପନିପରିବା ଫସଲରେ ଆମେ ଦେଖିଥିବେ ସାଧାରଣତଃ ଯେମିତି ବାଇଗଣ ହେଇଗଲା, ଟମାଟୋ ହେଇଗଲା, ଆମେ ସେଟା ତଳିରେ ପ୍ରଥମେ ଆମେ ତାଙ୍କୁ ପ୍ରସ୍ତୁତ କରିଥାଉ। ତଳିରେ ପ୍ରସ୍ତୁତ କଲା ବେଳେ ଆମେ ସେଥିରେ ଆମର ମଞ୍ଜି ବା ବିହନରେ ଆମେ କ୍ୟାପ୍ଟାନ, ହିରାମ ଏସବୁ ହେଉଛନ୍ତି କବକନାଶକ ଔଷଧ, ତା ସହିତ ପ୍ଲାଣ୍ଟୋମାଇସିନ ବା ଷ୍ଟ୍ରେପ୍ଟୋସାଇକ୍ଲିନ, ଟେଟ୍ରାସାଇକ୍ଲିନ ଏସବୁ ହେଉଛନ୍ତି ବୀଜାଣୁନାଶକ ଔଷଧ, ୟାକୁ ଆମେ ଆଗୁଆ ପ୍ରୟୋଗ କରିପାରିବା ଆମ ବିହନରେ। ତା ସହିତ ଆମେ ଯଦି ପୋକମାନଙ୍କଠୁ ବଞ୍ଚିବାର ଅଛି, ତାହେଲେ ଆମେ ସେଥିରେ କିଛି ଜୈବିକ ଉପକାରୀ କୀଟ ତାକୁ ମଧ୍ୟ ଆମେ ପ୍ରୟୋଗ କରିପାରିବା, କିନ୍ତୁ ସେଟା ନ କରିକି ମଧ୍ୟ ଆମେ ଯଦି ଆମେ ଏଇ ଯେତିକି ଆମେ କବକନାଶକ ବା ଫିମ୍ବିନାଶକ ବା ବୀଜାଣୁନାଶକ ଆମେ କଥା ହେଲେ ସେଟାକୁ ଆମେ ମିଶେଇକି ଯଦି ପ୍ରୟୋଗ କରିବା ସେତିକି ଯଥେଷ୍ଟ। ତା ସାଙ୍ଗରେ ଆମେ ଟ୍ରାଇକୋଡର୍ମା ଗୋଟେ ଉପକାରୀ କବକଟେ ବା ଉପକାରୀ ଫିମ୍ପିଟେ, ତା ପାଉଡରଟାକୁ ବି ଆମେ ମିଶେଇକି ବ୍ୟବହାର କରିପାରିବା। ତା ସଙ୍ଗେ ଯଦି ଆପଣ ପୋକମାନଙ୍କ ଦାଉରୁ ବଞ୍ଚିବାକୁ ଚାହୁଁଛନ୍ତି, ନିମ୍ବ ପତ୍ର ତ ଆପଣ ସମସ୍ତେ ଜାଣିଥିବେ, ନିମ୍ବ ପତ୍ର, ନିମ୍ବ ତେଲ, ନିମ୍ବ ମଞ୍ଜି, ସେଥିରୁ ଆମେ ଦ୍ରବଣ ପ୍ରସ୍ତୁତ କରିକି ମଧ୍ୟ ଆମ ବିହନକୁ ବିଶୋଧନ କରିପାରିବା, ଆଉ ବିଶୋଧନ କରିକି ହିଁ ଆମେ ତାକୁ ମଞ୍ଜି ବୁଣିବା।
1: ଆଚ୍ଛା, ଯାହା ହଉ ଆମେ ତ ଔଷଧ ବିଷୟରେ ଜାଣିଲେ, କୋଉ କାରଣ ଯୋଗୁଁ ରୋଗ ପୋକ ଲାଗେ ସେ ବିଷୟରେ ମଧ୍ୟ ଜାଣିଲେ। ତେବେ ଆପଣ ଯେମିତି ପୂର୍ବରୁ ଆଲୋଚନା ଆମେ କହିଲେ ଯେ ମାଟିରେ ମଧ୍ୟ କିଛି ପୋକ ରହିଯାଇଥାନ୍ତି ବୋଲି, ତେଣୁ ମାଟି ପରୀକ୍ଷା କରିବାଟା ତ ନିହାତି ଆବଶ୍ୟକ, ତେଣୁ ଆମେ କିଭଳି ଭାବରେ କରିବା ସେଟା?
0: ଦେଖନ୍ତୁ, ରୋଗ ପୋକ ପାଇଁ ଯଦି ଆପଣ ମାଟି ପରୀକ୍ଷା କରିବାକୁ ଯିବେ, ତେବେ ସେଟା ଆପଣଙ୍କ ବୈଜ୍ଞାନିକ ପଦ୍ଧତିରେ ଆପଣ ତାକୁ ସେଟା କରିବାକୁ ପଡିବ। ସେଟା ସବୁ ଚାଷୀ ଭାଇମାନଙ୍କ ପକ୍ଷରେ ସମ୍ଭବ ନୁହେଁ। ଆମେ ଯେତେବେଳେ ଦେଖୁ କି ଗୋଟେ ଚାଷ ଜମିଟିରେ ଯେତେ ଯାହା ଆମେ ପ୍ରତିକାର କଲେ ବି ସେଥିରେ ରୋଗ ହଉଛି, ତାପରେ ଆମେ ନିଜେ ହିଁ କହିଥାଉ ଚାଷୀଙ୍କୁ, ଚାଷୀ ଭାଇମାନଙ୍କୁ, ଆମକୁ ମୃତ୍ତିକା ବା ମାଟି ଟିକେ ଆଣିକି ଦିଅ, ଆମେ ତାକୁ ଟେଷ୍ଟ କରିକି ଦେଖିବୁ। ଦେଖିବା ଦ୍ୱାରା ଆମେ ସେଥିରେ ଜାଣିପାରିବୁ ପୋକ କେତେ ଅଛନ୍ତି, ପୋକର ଅଣ୍ଡା କେତେ ଅଛନ୍ତି, କେତେ ଶୁକ ଅଛନ୍ତି, ବା ଯଦି ଆମେ କବକ ଜନିତ ହେଇଗଲା ଭୂତାଣୁ ବା ଜୀବାଣୁ ବା ବୀଜାଣୁ ଦେଖିବା, ଭୂତାଣୁ ତ ଆମେ ଜାଣିପାରିବାନି ମାଟିରେ କେତେ ଅଛନ୍ତି, କିନ୍ତୁ ବୀଜାଣୁ ଆଉ କବକ ବା ଫିମ୍ପି ଆମେ ଜାଣିପାରିବା, ତାକୁ ଆମେ ଆଣିକି ଆମେ ପରୀକ୍ଷା କରିପାରିବା ଆମ ଲ୍ୟାବ୍ରେ। ଅଣୁଜୀବ ବା ଆମେ ଯୋଉ କବକ ଆଉ ବୀଜାଣୁ ଅଛନ୍ତି ତାକୁ ଆମେ ମାଇକ୍ରୋସ୍କୋପ

0: ମାଇକ୍ରୋସ୍କୋପରେ ଦେଖିପାରିବା, ଅଣ୍ଡା ଗୁଡ଼ିକୁ ବି ଆମେ ଷ୍ଟେରିଓଜୁମ୍ ମାଇକ୍ରୋସ୍କୋପରେ ଆଣିକି ଦେଖିପାରିବା। ଦେଖିକି ଆମେ ସେମାନଙ୍କୁ ଗୋଟେ ପ୍ରଣାଳୀ ବତେଇ ପାରିବା କି ଏତିକି ମାତ୍ରାର ସେଥିରେ ଅଣ୍ଡା ଅଛି ବା ଏତିକି ମାତ୍ରାର କବକ ବୀଜାଣୁ ଅଛନ୍ତି, ତେଣୁ ଆମେ ସେହି ହିସାବରେ ଆମକୁ ଟିକେ ଅଧିକା ଅଧିକା ପ୍ରତିକାର କରିବାକୁ ପଡିବ। ଆଉ ମୃତ୍ତିକା ବାହୀ ରୋଗ ବା ମୃତ୍ତିକା ବାହୀ ପୋକମାନଙ୍କ ପରିଚାଳନା କରିବା ପାଇଁ ଭୌତିକ ରୂପରେ ଆମେ ତାକୁ ପରିଚାଳନା କରିବାକୁ ଚାହିଁବା, ତାହେଲେ ଆମେ ମୃତ୍ତିକା ସୌରୀକରଣ କରିପାରିବା। ମୃତ୍ତିକା ସୌରୀକରଣ କେମିତି କରିବା, ଆମେ ଧଳା ଜରି ନେଇକି ସେଥିରେ କଣା କରିକି ଆମେ ସେଇ ଜାଗା ଯୋଉ ଜାଗାରେ ଆମେ ବହୁତ ଅଧିକା ଅଣ୍ଡା ବା ବହୁତ ଅଧିକା କବକ ଆଉ ଫିମ୍ପି ପାଇଥିବା ତାକୁ ଆମେ ଘୋଡ଼େଇ ଦେବା। ଖରାରେ ଆମେ ତାକୁ ସପ୍ତାହେ ଦୁଇ ସପ୍ତାହ ଛାଡ଼ିଦେବା। ସେ ଗରମ ହେଇକି ସେ ଭିତରେ ସେ ତାପମାତ୍ରା ଯେତେବେଳେ ମୃତ୍ତିକାର ବଢିଯିବ, ମାଟିର ବଢିଯିବ, ସେ ଅଣ୍ଡା ଗୁଡିକ ଆଉ ଆମର ଫିମ୍ପି ଓ ବୀଜାଣୁ ମାନେ ସମସ୍ତେ ଲୋପ ପାଇବେ।
1: ବହୁତ ସୁନ୍ଦର ଭାବରେ ଆଲୋଚନା କଲେ ଯେ ଆମେ ଖରାଟିଆ ପନିପରିବା ଫସଲରେ ରୋଗ ପୋକ ପରିଚାଳନା ଆମେ କିଭଳି ଭାବରେ କରିବା। ତେବେ ଶେଷରେ ଆପଣ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ ପରାମର୍ଶ ଦେବେ ବା କଣ କହିବେ ଯାହାଦ୍ୱାରା କି ସେମାନେ ଅଧିକ ସଚେତନ ହୋଇପାରିବେ?
0: ମୋର ଚାଷୀ ଭାଇମାନଙ୍କୁ ଏହା ଅନୁରୋଧ କି ସେମାନେ ଯେତେବେଳେ ବି ଚାଷ କରୁଛନ୍ତି, ଯେକୌଣସି ଫସଲ ଚାଷ କରୁଛନ୍ତି, ସର୍ବପ୍ରଥମେ ତ ନିଜ ଚାଷ ଜମିକୁ ସଫା କରିଦିଅନ୍ତୁ। ତାପରେ ଯଦି କିଛି ଅନାବନା ଗଛ ଅଛି କି କିଛି ବିକଳ୍ପ ପୋଷକ ଗଛ ଅଛନ୍ତି ତାକୁ ମାରିଦିଅନ୍ତୁ ବା ନଷ୍ଟ କରିଦିଅନ୍ତୁ। ମଞ୍ଜି ବା ବିହନ ବିଶୋଧନ ସେଟା କରିବା ନିତ୍ୟାନ୍ତ ଆବଶ୍ୟକ। ବହୁତ ପ୍ରକାର ଜୈବିକ ସାର, ଜୈବିକ କୀଟନାଶକ ସୁଲଭ ମୂଲ୍ୟରେ ମଧ୍ୟ ମିଳୁଛି। ରାସାୟନିକ ସାର ବା ରାସାୟନିକ କୀଟନାଶକ ବେଶୀ ବ୍ୟବହାର ନକରି ଯେତିକି ଯଥାର୍ଥ ଯେତିକି ଦରକାର ସେତିକି ବ୍ୟବହାର କରନ୍ତୁ, ଏବଂ ଏଇ ଜୈବିକ ପଦ୍ଧତିରେ ଆମେ ତାକୁ ରୋଗ ପୋକ ପରିଚାଳନା କରିବା। ବେଶୀ ଘନ ଚାଷ ନ କରିକି ତାଙ୍କ ଭିତରେ ଟିକେ ସ୍ପେସିଂ ବଢେଇବା। ଆମେ ଯେ ପୋକଠୁ ଯଦି ବଞ୍ଚିବାର ଅଛି ସମୟ ସମୟରେ ଆମ ଚାଷ ଜମିକୁ ବୁଲି ଦେଖିବା, ଦରକାର ପଡିଲେ ହାତରେ ମଧ୍ୟ ଆମ ପୂର୍ଣ୍ଣାଙ୍ଗ ପୋକ ଆଉ ଅଣ୍ଡା ଗୁଡିକୁ ସଂଗ୍ରହ କରି ତାକୁ ଆମେ ନଷ୍ଟ କରିଦେଇପାରିବା।
1: ଯାହା ମ୍ୟାଡାମ, ଆପଣ ଆମ କୋଠ ଘରକୁ ଆସିଲେ ଆଉ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଲେ, ସେଥିପାଇଁ ଆପଣଙ୍କୁ ଆମ କୋଠ ଘର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ବୁଝିଲ ସୁଧା?
1: ହଁ।
2: ବିଶେଷଜ୍ଞ ମହୋଦୟା ଏଇ ଯୋଉ ଖରାଦିନିଆ ପନିପରିବା ଚାଷରେ ରୋଗ ପୋକ ପରିଚାଳନା ସୁନ୍ଦର ଭାବରେ ବର୍ଣ୍ଣନା କରି କହିଲେ। ନିଶ୍ଚିତ ଭାବରେ ବିଶେଷଜ୍ଞ ଯୋଉ ବାଟ ବତେଇ ଦେଲେ ସେଇଭଳି ଯଦି ସେମାନେ ଫସଲ ପରିଚାଳନା କରିବେ ତେବେ ଆଉ ରୋଗ ପୋକ ସମସ୍ୟା ପାଇଁ ସେମାନଙ୍କର କୌଣସି ଚିନ୍ତା ରହିବ ନାହିଁ।
1: ହଉ ହେଲା, ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇ ଏ ବିଜ୍ଞାପନ ନବା।
3: अब सूखा पड़े या बाढ़ आ जाए कोई डर नहीं, अब भूले पड़े या कीट पतंगे फसल खा जाए कोई फिक्र नहीं, क्योंकि हमने लिया है प्रधानमंत्री फसल बीमा।
4: बुआई से फसल कटाई तक हर जोखिम का दावा, न्यूनतम प्रीमियम पर अधिकतम भुगतान का वादा।
5: योजना से हर साल जुड़ रहे हैं 5 करोड़ से ज्यादा किसान, अब आपकी है बारी।
4: नजदीकी कृषि कार्यालय, सहकारी समिति, बैंक शाखा, अधिकृत बीमा कंपनी या जनसेवा केंद्र में स्वेच्छा से करा सकते हैं पंजीकरण।
5: फसल बीमा पोर्टल या फसल बीमा ऐप द्वारा भी कराया जा सकता है पंजीकरण।
4: प्रधानमंत्री फसल बीमा योजना, आपकी फसलों का संपूर्ण सुरक्षा कवच। कृषि एवं किसान कल्याण भारत सरकार।
1: ଜଗନ୍ନା, ବିଜ୍ଞାପନ ତ ଶୁଣିଲେ, ଆମର ତ ସମୟ ହେଇଗଲାଣି, ତେବେ ଆଜିର କୋଠଗୁରୁ ଆମେ ଉଠିବା। ଉଠିବା ପୂର୍ବରୁ ଏଇଠି ଆମ ଭାଇ ଭଉଣୀ ମାନଙ୍କୁ କହି ରଖିବା ଯେ ସେମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗୁଛି ତାର ମତାମତ ଆମ ପାଖକୁ ନିଶ୍ଚୟ ପଠାଇବେ। ଆମର ଠିକଣା ହେଉଛି କୃଷି ହାଲଚାଲ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ ହେଉଛି 752001। ତେବେ ଆଜିର କୋଠଗୁରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ସୁଧା ଆପା
2: ଆଉ ମୁଁ ଜଗନ୍ନା, ନମସ୍କାର।

ଶ୍ରୋତା ବନ୍ଧୁ, ପ୍ରଚାର କଲ କାର୍ଯ୍ୟକ୍ରମ କୃଷି ହାଲଚାଲ ଉପସ୍ଥାପନାରେ ଥିଲେ ସ୍ୱୟଂ ସୁଧା ଦାସ ଓ ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ।

ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:01। ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ 3D।

ଶ୍ରୋତାନ୍ଧ କାର୍ଯ୍ୟକ୍ରମରେ ଥର ଶୁଣନ୍ତୁ, ସମୀରଙ୍କ ଗୀତ ରଚନାକୁ କଣ୍ଠରେ ଯାଇଛନ୍ତି ଶିଳ୍ପୀ ଅଦନାନ ସମୀ। ଚଳଚ୍ଚିତ୍ର ଲକି।

ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ସୁଜେନ ଓ କେକେ, ଚଳଚ୍ଚିତ୍ର ହଣ୍ଟେଡ଼।

ଏଥର କଣ୍ଠଶିଳ୍ପୀ ଅଛନ୍ତି ଉଦିତ ନାରାୟଣ ଓ ଶ୍ରେୟା ଘୋଷାଲ, ଗୀତିକାର ସବିର ଅହମ୍ମଦ, ସଙ୍ଗୀତକାର ସାଜିଦ ୱାଜିଦ, ଚଳଚ୍ଚିତ୍ର ଗର୍ଭ।

ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ, ସଙ୍ଗୀତକାର ଅଛନ୍ତି ନଦିମ ଶ୍ରବଣ, ଚଳଚ୍ଚିତ୍ର ହା ମୈନେ ଭି ପ୍ୟାର କିଆ ହେ। କଣ୍ଠଶିଳ୍ପୀ ଅଛନ୍ତି ଉଦିତ ନାରାୟଣ ଓ ଅଲକା ଏଗ୍ନିକ।

ସଙ୍ଗୀତ ଅମୃତମୟ ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ ରସ ସୁଖ ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖିକୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: ହ୍ୟାଲୋ
1: ଆଜ୍ଞା,
0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଜଗତସିଂହପୁରରୁ ଡଲି କହୁଛି।
0: ଡଲି ଭଉଣୀ, ଆପଣଙ୍କ ବିଷୟରେ କିଛି କୁହନ୍ତୁ, କ'ଣ

0: ଆପଣ
1: ପାଠ ପଢିକିରି ମୁଁ ଘରେ ରହିଛି,
0: କୋଉଠି ପର୍ଯ୍ୟନ୍ତ ପାଠ ପଢିଲେ?
1: ଆଇଏ ପାସ୍ କରିଛି।
0: ତାପରେ
1: ତାପରେ ପାଠ ପଢା ପଢି କଲୁନି, ଆମ ଘରେ ଟିକେ ଜମିବାଡି ବହୁତ। ଆମ ମୋର ଚାରିଟା ଭାଇ ଉପରେ, ମୁଁ ତାଙ୍କ ତଳେ, ବଡ ଭାଇ ଥିଲେ ଶିକ୍ଷକ, ସେମାନେ ସବୁ ଚାକିରି ବାକିରି କରିଛନ୍ତି, କିଏ ବିଜନେସ୍ କରନ୍ତି, ସେ ତେଣୁ ଆମକୁ ଆଉ ବାହାରକୁ ପଠେଇଲେନି ଆଜିକାଲି ସମସ୍ୟା ଦେଖିକିରି। ନନା ବୋଉ ତ ଆମର ନାହାନ୍ତି, ଚାରି ଭାଇ, ଆମେ ତିନି ଭଉଣୀ ଘରେ ଅଛୁ, ଚାରି ଭାଇ ଯାକ ଚାକିରି ବାକିରି କରିଛନ୍ତି।
0: ଯୋଉ ଆପଣଙ୍କର ଭଉଣୀ ମାନେ ଆଉ ଆପଣ ବର୍ତ୍ତମାନ ସମୟ କେମିତି କାଟୁଛନ୍ତି, କଣ କରୁଛନ୍ତି?
1: ମୁଁ ସାର ଘରେ ଅଛି, ଯୋଉ ରୋଷେଇବାସ କରେ, ଘର ବାଡି ଦେଖାଦେଖି କରେ, ଚାଷ ଜମି ମୁଲିଆଙ୍କ ଦ୍ୱାରା, ଆଉ ବାଡିରେ ଭଲ ପନିପରିବା କରେ।
0: ଆଚ୍ଛା, ଆପଣଙ୍କ କଥାରୁ ଜଣା ପଡୁଛି ଯେ ଆପଣଙ୍କର ବହୁତ ଚାଷ ଜମି ରହିଛି ଆଉ ଆପଣ ବିଭିନ୍ନ ପ୍ରକାର ଚାଷ କରୁଛନ୍ତି।
1: ଆଜ୍ଞା,
0: କଣ ସବୁ ଚାଷ କରୁଛନ୍ତି?
1: ଆମର ଜମିବାଡି ଅଛି, ମୁଲିଆ ଧାନ କରନ୍ତି, ମୁଗ କରନ୍ତି। ଆମେ ଆମ ବାଡିରେ ମାଙ୍କଡ, ଛେଳି, ଗୋରୁଙ୍କ ଚୋଗୁରୁ ଗୋଟେ ଜାଲ ବାନ୍ଧି ଦେଇକିରି ବାଡିରେ ବାଇଗଣ, ଟମାଟ, କଞ୍ଚା ଲଙ୍କା, ଶାଗ ଆମେ ସବୁ ଲଗେଇଛୁ, ଫୁଲ ଗଛ, ବିଭିନ୍ନ ପ୍ରକାର ସବୁ ପ୍ରକାର ଫୁଲ ଗଛ ଲଗେଇଛୁ।
0: ଆଚ୍ଛା,
1: ଆଉ ଗୁଆ, ନଡ଼ିଆ, ପଣସ, ଆମ୍ବ ସବୁ କରୁଛୁ।
0: ଆଚ୍ଛା, ବହୁତ ଭଲ କଥା ଯେ ଆପଣଙ୍କ ମନ ଭିତରେ ଏତେ ଆଗ୍ରହ ଆଉ ବିଭିନ୍ନ ପ୍ରକାର ପନିପରିବା ସହିତ ଫୁଲ ମଧ୍ୟ ଚାଷ କରୁଛନ୍ତି। ତେବେ ଆମର ଗୋଟେ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଆମର ଆକାଶବାଣୀ ପୁରୀରୁ ପ୍ରସାରିତ ହେଉଛି, ତାକୁ ଶୁଣୁଛନ୍ତି?
1: ମୁଁ ତ ଆଜି ସାର ନୂଆ ଶୁଣିଲି।
0: ଆଚ୍ଛା, ହଉ ଠିକ୍ ଅଛି, ଆପଣ ଯେତେବେଳେ ଜାଣିଲେଣି ଆମ କଥା ସେତେବେଳେ ଆମର ବିଭିନ୍ନ କାର୍ଯ୍ୟକ୍ରମ ଯୋଉ ସପ୍ତାହର 7 ଦିନ ପ୍ରସାରିତ ହେଉଛି ସବୁ କାର୍ଯ୍ୟକ୍ରମ ଶୁଣନ୍ତୁ, ଆଉ ଆମର ଶନିବାର ବ୍ୟତୀତ ଅନ୍ୟ ସମସ୍ତ ଦିନ ସନ୍ଧ୍ୟାରେ 7:30 ଆମର ଯୋଉ ଚାଷବାସ ଆଧାରିତ କାର୍ଯ୍ୟକ୍ରମ କିଷାନବାଣୀ ପ୍ରସାରିତ ହେଉଛି, ତାକୁ ଶୁଣିଲେ ଆପଣ ବିଭିନ୍ନ ପ୍ରକାର ଚାଷ ସମ୍ପର୍କରେ ଖୁବ୍ ସୁନ୍ଦର ସବୁ ପଦକ୍ଷେପ ନେଇପାରିବେ ଆଉ ଆଗକୁ ଯାଇପାରିବେ। ଆଉ ଆପଣ ଗୀତ ଶୁଣିବାକୁ ଭଲ ପାଆନ୍ତି?
1: ଆଜ୍ଞା ଆଜ୍ଞା, ମୁଁ ତ ମୋର ଗୀତ ହଉଛି ବଢିଆ, ଗୁଣୁଗୁଣୁ ହେଇ ଗାଏ ସବୁବେଳେ ମୋର ରେଡିଓରେ ଗୀତ, ଭଲ ଭଲ ଯୋଉ ଚ୍ୟାନେଲ ଗୀତ ବାସେ ମୁଁ ସେଇ ଚ୍ୟାନେଲ ଗୁଡାକ ଲଗାଏ।
0: ତାହେଲେ କଣ ଟିକେ ଗୁଣୁଗୁଣୁ ହେଇ ବୋଲୁନାହାନ୍ତି?
1: ତୋ ପାଦେ ମୋ ଚକା ଡୋଳା କରୁଛି ଗୁହାରି, ତୁହି ଗତି ତୁହି ମୁକ୍ତି, ସକଳ ଜୀବର ସକଳ ଜୀବର। ଆଉ ଗୋଟେ ବୋଲୁଛି ସାର, ତତେ କିଏ କଲା ବନ ଚାରିରେ ଜଟାଧାରୀ, ସ୍ୱରୂପ ଦେଖିଲେ ପାଷାଣ ତରଳେ, ମୋ ଦେହ ଯାଉଛି ଜଳି ଜଳି ଜଳି, ଜଟାଧାରୀରେ ଜଟାଧାରୀ।
0: ଆପଣ ତ ବହୁତ ସ୍ୱରରେ ବୋଲୁଛନ୍ତି
1: ସାର। ଆମ ନନା ଛେଳ ପୁରା ସବୁ ଗୀତ ଲେଖନ୍ତି, ଗୀତ ବୋଲନ୍ତି, ସେ ରାମାୟଣ ପାରାୟଣ 14 ବର୍ଷ କରିଛନ୍ତି।
0: ଯାହା ହଉ, ବାପାଙ୍କ ଠାରୁ ଆପଣଙ୍କ ପାଖକୁ ଏଇ ସଙ୍ଗୀତର ଯୋଉ ରୁଚି ସେ ଚାଲି ଆସିଛି, ଆଉ ସେ ସଙ୍ଗୀତକୁ ଗୀତକୁ ସେମିତି ଭଲ ପାଉଥାନ୍ତୁ, ଆମର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଆପଣ ଯେକୌଣସି ଗୋଟେ ଓଡ଼ିଆ କଥା ଚିତ୍ର ଗୀତ ଶୁଣେଇ ଦିଅନ୍ତୁ।
0: ଠିକ୍ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ନମସ୍କାର, ରହିଲି।

0: ହ୍ୟାଲୋ
1: ଆଜ୍ଞା ନମସ୍କାର।
0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ନରେନ୍ଦ୍ର କୁମାର ସାହୁ, ଅରଖଣ୍ଡା ଆଠଗଡ଼ କଟକ ଜିଲ୍ଲାରୁ କହୁଅଛି।
0: ନରେନ୍ଦ୍ର ବାବୁ, କେମିତି ଚାଲିଛି ସମୟ ଆପଣଙ୍କର? ଯେଉଁ ଆପଣ କିଛି ସିଲେଇ କରନ୍ତି?
1: ହଁ ଆଜ୍ଞା, ଟେଲରିଂ କରେ।
0: ଦୋକାନ କେମିତି ଚାଲିଛି?
1: ହଁ ଅଳ୍ପ ବହୁତ ଚାଲିଛି, ମୁଁ ଖରା ତ ପ୍ରଚଣ୍ଡ ହେଉଛି, ବିଶେଷ କାମ କରିହେବନି, ଯାହା ଅଛି ମୁଁ ଖରା ପ୍ରବଳ।
0: ଖରା ଯୋଗୁଁ ଆପଣ କାମ କରିପାରୁନାହାନ୍ତି, ଗ୍ରାହକ ମଧ୍ୟ ଦୋକାନକୁ ଆସିପାରୁନଥିବେ।
1: ହଁ ଆସିପାରୁନାହାନ୍ତି।
0: ତାହେଲେ ବ୍ୟବସାୟ ମାନ୍ଦା, ପୁଣି ଯେତେବେଳେ ଆସିଯିବ ସିଜିନ୍, କ'ଣ ଗଣେଶ ପୂଜା, ସରସ୍ୱତୀ ପୂଜା, ଦୁର୍ଗା ପୂଜା ହେଲା, ପକେଟ ଗରମ।
1: ହଁ ପକେଟ ଗରମ। ଏବେ ଯୋଉ ଆସିଯାଉଛି ଯୋଉ ପିଲାଙ୍କର କଲେଜ ପିଲାଙ୍କର ନାଁ ଲେଖା ଲେଖିଆ।
0: ହଁ, କଲେଜ ପିଲାଙ୍କର ନାଁ ଲେଖା ଆରମ୍ଭ ହେଇଗଲେ ଆପଣଙ୍କର ମୁହଁରେ ହସ ଖେଳିବ। ସେମିତି କାମରେ ଆପଣ ବ୍ୟସ୍ତ ରୁହନ୍ତୁ, ଯେତିକି କାମରେ ବ୍ୟସ୍ତ ରହିବେ ସେତେ ମନ ଖୁସି ରହିବ। ଆପଣଙ୍କ ସେ ଅଞ୍ଚଳରେ ଏଇ ଗରମରୁ ନିସ୍ତାର ପାଇବା ପାଇଁ କ'ଣ ସବୁ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଜନତା ବା ପ୍ରଶାସନ?
1: ଆମର ତ ଏଠି ଜଳଛତ୍ର ଖୋଲା ହେଇଛି, ଆଉ ଲୋକମାନେ ସଚେତନ, 11ଟାରୁ 3ଟା ଭିତରେ ପଦାକୁ କେହି ବାହାରୁ ନାହାନ୍ତି।
0: ଆଚ୍ଛା,
1: ସବୁ ଅର୍ଜେଣ୍ଟ ପଇଲେ ଯଦି କୁଆଡେ ଯାଉଛନ୍ତି, ପାଣି ବୋତଲ ନେଇକି ଆଉ ମୁଣ୍ଡରେ ଗାମୁଛା ଗାମୁଛା ପକେଇକି ଯାଉଛନ୍ତି, ନହେଲେ ନାହିଁ ସବୁ ଘରେ ରହୁଛନ୍ତି।
0: ଭଲ, ଅଧିକ ଖରା ସମୟରେ ଘରୁ ନ ବାହାରିଲେ ଭଲ, ଯଦି କାହାର ସେତେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି ସେମାନେ ଯାଇପାରନ୍ତି, ତାପରେ ପୁଣି ଯେତେବେଳେ ଖରା କମିଯିବ ସମସ୍ତେ ତାଙ୍କର କାମ କରିପାରିବେ।
1: ଆଉ ଯୋଉ ମୁଲିଆ ମିସ୍ତ୍ରୀ ଯୋଉ କାମ କରୁଛନ୍ତି, ସିଏ ବି ସକାଳୁ କାମ କରିଦେଇକି 11ଟା ଭିତରେ ଆସୁଛନ୍ତି।
0: ଆଚ୍ଛା,
1: 2 ଦିନ ହେଲା ତ ପ୍ରବଳ ଗରମ ହଉଛି, 2 ଦିନ ହେଲା ବେଶୀ।
0: ଆଚ୍ଛା, ଆଉ ଆପଣଙ୍କର ଯୋଉ ଘରେ ଯୋଉ ପବନ ଚଳାଚଳର ବ୍ୟବସ୍ଥା ଠିକ ରହିଛି?
1: ହଁ ପବନ ଚଳାଚଳର ବ୍ୟବସ୍ଥା ରହିଛି, ଆମେ ଏମିତି ଫ୍ୟାନ୍ ଲଗେଇ ଦଉଛୁ, ଆଉ କ'ଣ କରିବୁ, ବାଧ୍ୟ ହେଇକି 2ଟା ଲେଖାଁ ଫ୍ୟାନ୍ ଲଗେଇ ଦଉଛୁ।
0: ତାପମାତ୍ରା ବଢୁଛି, ସେଥିପାଇଁ ସମସ୍ତେ ତାର ଯୋଉ ପ୍ରଭାବରେ ପ୍ରଭାବିତ ହଉଛନ୍ତି। ଆପଣ କୁହନ୍ତୁ, ଏ ତାପମାତ୍ରାକୁ କମେଇବା ପାଇଁ ଆମକୁ କ'ଣ କରିବାକୁ ପଡିବ ସମସ୍ତଙ୍କୁ?
1: ଆମେ ସମସ୍ତେ ଜଙ୍ଗଲକୁ ଆମେ ରଖିବା, ଜଙ୍ଗଲରେ ଗଛ ବୁଛ ଲଗେଇବା, ନିଜ ବାଡ଼ି ଘରେ

0: ଗଛ ଲଗେଇବା, ଅମ୍ଳଜାନକୁ ଆମେ କେମିତି ବୃଦ୍ଧି କରିବା, ଅଙ୍ଗାରକାମକୁ କମେଇବା, ତେଣୁ ଏଇଟା ସମସ୍ତେ ସଚେତନ ହଉନାହାନ୍ତି କେହି। ରାସ୍ତାଘାଟ ରାସ୍ତା କଡ଼ରେ ଗଛ ଲଗେଇବା, ଆଉ ଏଇଟା ଗଛ ଲଗେଇଲେ ବୃକ୍ଷ ହିଁ ଜୀବନ, ବୃକ୍ଷ ହିଁ ଥିଲେ ଆମେ ଏତେ ଗରମ ଅନୁଭବ କରିପାରିବାନି, ତେଣୁ ଜଙ୍ଗଲ କାଟିକି ଯଦି ସଫା କରି ଦେଉଛନ୍ତି ଆମେ ତାରି
1: ଆପଣଙ୍କ କଥା ଆମର ହାଲ୍ୟ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମର ଶ୍ରୋତାମାନେ ଶୁଣିଥିବେ। ଆଉ ନିଶ୍ଚିତ ଭାବରେ ସେମାନେ ଯେଉଁ ଅଞ୍ଚଳର ବି ହୁଅନ୍ତୁ, ସେମାନଙ୍କ ଅଞ୍ଚଳରେ, ସେ ଗ୍ରାମ ହଉ ସହର ହଉ, କିଛି ବୃକ୍ଷରୋପଣ ପାଇଁ ଉଦ୍ୟମ କରିବେ। ଚତୁର୍ଦ୍ଦିଗ ସବୁଜିମାରେ ଭରିବ, ଆଉ ପାଣିପାଗ ଜଳବାୟୁ ସବୁ ଠିକ୍ ସମୟରେ ହବ। ନରେନ୍ଦ୍ର ବାବୁ, ଭଲ କଥା କହିଛନ୍ତି ଆପଣ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
0: ଆପଣଙ୍କ ପସନ୍ଦରେ ଗୋଟେ ଗୀତ ଦେଇଦେବେ?
1: ଠିକ୍ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ,
0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମୁଁ ଚିନ୍ତାମଣି ପ୍ରଧାନ ସ୍ୱପ୍ନ ନିଳୟ କୁଅଁରବେଦୀ ବୋରିକିନା ଜଗତସିଂହ କହୁଛି।
0: ଚିନ୍ତାମଣି ବାବୁ, ଆପଣଙ୍କୁ ସ୍ୱାଗତ କରୁଛୁ କାର୍ଯ୍ୟକ୍ରମ ପରିସରକୁ।
1: ଆପଣଙ୍କୁ ମଧ୍ୟ ମୋ ତରଫରୁ ସ୍ୱାଗତ।
0: ଆପଣ ତ ଆମର ନିୟମିତ ଶ୍ରୋତା, ଆଉ ବିଭିନ୍ନ ସମୟରେ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି, ସୁନ୍ଦର ମତାମତ ସବୁ ଦିଅନ୍ତି। ଆଉ ଆପଣ ଯେଉଁ ଗୋଟେ କାମ କରନ୍ତି ପ୍ରାଇଭେଟ ସେକ୍ଟରରେ,
1: ଆଜ୍ଞା,
0: ଆପଣଙ୍କର କାମ କେମିତି ଚାଲିଛି?
1: ହଁ, ବର୍ତ୍ତମାନ ତ ସୋରୁମ୍ରେ ବେପାର ସାଧାରଣତଃ ମାନ୍ଦା ଅଛି, କିନ୍ତୁ ସମସ୍ତ ଷ୍ଟାଫ୍ମାନଙ୍କୁ ନେଇ କାର୍ଯ୍ୟକ୍ରମ ଭଲ ଚାଲିଛି। ଆଜ୍ଞା
0: ଆପଣ ମଧ୍ୟ ଜଣେ ସଫଳ ଚାଷୀ,
1: ଆଜ୍ଞା,
0: ଆଉ ବିଶେଷ କରି ଏଇ ଯେଉଁ ଖରାଦିନେ ଆପଣଙ୍କର ସେ ଅଞ୍ଚଳରେ କ'ଣ ସବୁ ଚାଷ ହେଉଛି ଆଉ ଆପଣ ସେଥିରେ ଆଗେଇଛନ୍ତି?
1: ଆମର ତ ମୁଖ୍ୟ ଫସଲ ଆକ୍ଚୁଆଲି ଧାନ ଥାଏ ବର୍ଷା ଦିନ ପାଇଁ।
0: ହଁ
1: ବର୍ତ୍ତମାନ ଖରା ଦିନରେ ଆମେ କ'ଣ କରିଛୁ, ଆଚ୍ଛା, ଗୁଧା ଜମିରେ ଲାଗିଛି ପୋଇ, 2 ଗୁଣ୍ଠ ଜମିରେ ଲାଗିଛି

0: ହେଉଛି ଭେଣ୍ଡି ଆଉ କଖାରୁ ଲାଗିଛି, 4-5 ଗୁଣ୍ଠ ଜମିରେ କଖାରୁ ଲାଗିଛି, ଶାଗ ବୁଣା ହେଇଛି, ବାଇଗଣ ମଧ୍ୟ ଲାଗିଛି, କଲରା ମଧ୍ୟ ଲାଗିଛି, ଆଉ ଲଙ୍କା ମଧ୍ୟ ଲାଗିଛି, ଲଙ୍କା ଚାଷ ହେଉଛି ନିଜ ପରିବାର ପାଇଁ ଏବଂ ବିକ୍ରି ପାଇଁ ମଧ୍ୟ।
1: ଶୁଣିକି ଆପଣଙ୍କ ଠୁ ବହୁତ ଖୁସି ଲାଗୁଛି ଯେ ଆପଣ ଏତେ ସୁନ୍ଦର ଭାବରେ ସବୁ।
0: ନାଇଁ ଏତେ ମୁଁ ପ୍ରକାଶ ଗୋଟେ କଥା କହିବାକୁ ଚାହେଁ, ମୋର ଟଙ୍କାଟେରେ ହଉଛି ବାହାର ଜିନିଷ କିଣା ହୁଏନି।
1: ଆଚ୍ଛା,
0: ମୋର ମାଛ ପ୍ରାୟ 3 ଟାଇମ୍ ମିଳେ, ଆମେ ନିଜେ ଧରିକିରି ଖାଇପାରୁ, ଆମର ଅଛି ସମୁଦ୍ରକୁ ଲାଗିଛି ଆମର ଅଳକା ନଦୀ, ପନିପରିବାର ମୋ ଘରେ ଅଭାବ ନାହିଁ, ବିକ୍ରି ବଟାର ମଧ୍ୟ ଅଭାବ ନାହିଁ, କାରଣ ଆମେ ସମସ୍ତେ ସବୁବେଳେ ଚେଷ୍ଟା କରୁ ମାନେ ଆମେ କିନ୍ତୁ ଅଧିକରୁ ଅଧିକ ଚାଷ କରିପାରିବୁ, ନିଜେ ଖାଇବା ସହିତ ବନ୍ଧୁ ବାନ୍ଧବଙ୍କୁ ଦବା ଆଉ ଅବଶ୍ୟ ବିକ୍ରି କରିବା ଆମର ପ୍ରଥମ ଲକ୍ଷ୍ୟ ଥାଏ।
1: ବହୁତ ଭଲ ପଦକ୍ଷେପ। ଆଉ ଚିନ୍ତାମଣି ବାବୁ, ଏଇ ଯେଉଁ ଖରାଦିନ ଚାଲିଛି, ଆଉ ଆପଣଙ୍କ ସେ ଅଞ୍ଚଳରେ ଏଇ ଯେଉଁ ଗ୍ରୀଷ୍ମ ତାପ ନିବାରଣ ପାଇଁ କିଛି ଯେଉଁ ସ୍ୱେଚ୍ଛାସେବୀ ସଂଗଠନ ବା ପ୍ରଶାସନିକ ସ୍ତରରେ କିଛି ଉଦ୍ୟମ କରାଯାଉଛି?
0: ଶୁଣନ୍ତୁ, ଆମ ଗାଁରେ ଏକ ଆମ ଗତେଶ୍ୱର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଛି, ତା ଦେହରେ ଆମେ 48 ଜଣ ମେମ୍ବର ଅଛନ୍ତି, ପ୍ରତ୍ୟେକ ଦିନ 3ଟି ଛକରେ ବର୍ତ୍ତମାନ ବସିକିରି ଆମର ଜଳଛତ୍ର କରୁଛନ୍ତି, ଲୋକମାନଙ୍କୁ ମଧ୍ୟ ସଚେତନ କରାଯାଇଛି। ଆମର ସାନ ଭାଇ ଯେ ଉମେଶ ରେ ଆପଣଙ୍କର ଜଣେ ନିୟମିତ ଶ୍ରୋତା, ସେ ମାଇକ୍ରେ ମଧ୍ୟ ଅଟୋ ମାଧ୍ୟମରେ 3-4ଟା ପଞ୍ଚାୟତକୁ ମାନେ କେମିତି ସରକାର ତରଫରୁ ଯୋଉ ହିଣ୍ଟ ସବୁ ଦିଆଯାଇଛି, ସଚେତନମୂଳକ ସୂଚନା ଦିଆଯାଇଛି, ମାଇକ୍ରେ ମଧ୍ୟ ମାନେ ପ୍ରଚାର କରିବା ସହିତ ଆଉ ଓୟାସ ପାଣି ମଧ୍ୟ ବଣ୍ଟନ କରୁଛି, ତାକୁ ମଧ୍ୟ ମୋ ତରଫରୁ ଧନ୍ୟବାଦ।
1: ଯାହା ହଉ, ଏଇଭଳି ସବୁ ବିଭିନ୍ନ ସଂଗଠନ ମାନେ ଯଦି ଆଗେଇ ଆସିବେ, ନିଶ୍ଚିତ ଭାବରେ ବହୁ ପରିମାଣରେ ଜନସାଧାରଣ ଉପକୃତ ହେବେ, ଉପଶମ ପାଇବେ। ଯାହା ହଉ, ଆଜିର କାର୍ଯ୍ୟକ୍ରମ ଆପଣ ଫୋନ କରିଛନ୍ତି, କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
0: ଆପଣଙ୍କ ପସନ୍ଦର ଯେକୌଣସି ଗୋଟେ ଗୀତ ଦେଲେ ମୁଁ ବହୁତ ଖୁସି ହେବି।
1: ଠିକ୍ ଅଛି ଚିନ୍ତାମଣି ବାବୁ, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
0: ଧନ୍ୟବାଦ ସହିତ ନମସ୍କାର ଭାଇ, ରହିଲେ।

0: ହ୍ୟାଲୋ,
1: ହ୍ୟାଲୋ ଆଜ୍ଞା, ନମସ୍କାର ନମସ୍କାର ସାର୍।
0: ନମସ୍କାର। କିଏ କହୁଥିଲେ? ଆଚ୍ଛା,
1: କଣ୍ଟାବାଞ୍ଜିରୁ କହୁଥିଲି, ଗୋବିନ୍ଦ ଚନ୍ଦ୍ର ସରା।
0: ଗୋବିନ୍ଦ ବାବୁ କେମିତି ଅଛନ୍ତି କୁହନ୍ତୁ।
1: ଆପଣଙ୍କ ଆଶୀର୍ବାଦ ମୋ ସାଙ୍ଗରେ ଅଛି ସାର୍।
0: ଆଚ୍ଛା, ଆପଣ କିଛି ଲେଖାଲେଖି କରନ୍ତି?
1: ହଁ, ଯେତେବେଳେ ଯୋଉଟା ଆସେ ଟିକେ ଟିକେ ଅଳ୍ପ କିଛି ଲେଖୁ ଲେଖୁ ଯାହା ଆସିଲେ

0: ଦେଖିଦିଏ ଆଉ।
1: ଏବେ କିଛି ଲେଖା ଆପଣଙ୍କ ପାଖରେ ରହିଛି ଯାହାକୁ କି ଆବୃତ୍ତି କରିପାରିବେ?
0: ଠିକ ଅଛି, ଶୁଣେଇ ଦଉଛି ସାର। ମାନବ ସେବା ମାଧବ ସେବା ମାର ସେବା, କରିଚାଲ ବନ୍ଧୁ ହୃଦୟକୁ କରି ସିନ୍ଧୁ, ନେବା ନୁହ ଶିଖ ଆନକୁ କିଛି ଦେବା, ଶିଖ ଆନକୁ କିଛି ଦେବା। ବୃଦ୍ଧ ମାତା ପିତା ଦୁଃଖୀ ରୋଗୀ ଦିବ୍ୟାଙ୍ଗଙ୍କ ଚିନ୍ତା, କରିଚାଲ ସବୁରି ଦୁଃଖକୁ ହରିଚାଲ, ସଭିଙ୍କୁ ନେଇ ସାଥିରେ ଆଗକୁ ଆଗକୁ ବଢ଼ିଚାଲ। ମାନବିକତାର ଗଡ ମାଧବଙ୍କ ପାଇଁ ଗଢ଼ିଚାଲ, ସୁକରମ ସୁନାମ ଛଡା ଅଧିକା ନେଇପାରିଛି କୁହ କିଏ ବା। ମାନବ ସେବା ମାଧବ ସେବା ମାର ସେବା,
1: ବହୁତ ସୁନ୍ଦର। ବାସ୍ତବରେ ସେଇ ଯୋଉ ମାନବ ସେବା, ଆମର ଜୀବନ ଧନ୍ୟ ହବ ଯଦି ଆମେ କିଛି ସେଇ ଯେଉଁମାନେ କିଛି ଅଛନ୍ତି, ଯେଉଁମାନେ ସାହାଯ୍ୟ ଦରକାର କରୁଛନ୍ତି, ଆମେ ତାଙ୍କୁ ସାହାଯ୍ୟ ଯୋଗାଇ ପାରିବା। ଦୁସ୍ଥ ଆଉ ନିଷ୍ପେଷିତ ବା ଅବହେଳିତ ବ୍ୟକ୍ତିବିଶେଷ ଅଛନ୍ତି, ଯେଉଁମାନେ ବୟସ୍କ ଅଛନ୍ତି, କିଛି ପରିବାରରେ ଅବହେଳିତ ହେଇକି ଅଛନ୍ତି, ବାହାରେ ବୃଦ୍ଧାଶ୍ରମରେ ରହୁଛନ୍ତି, ଆଉ ସେଠି ଆମେ ତାଙ୍କୁ କିଛି ସାହାଯ୍ୟ କରିପାରିବା, ତାଠାରୁ ଭଳି ବଡ଼ କଥା ନାହିଁ। ବହୁତ ସୁନ୍ଦର ଭାବନାକୁ ନେଇକି ଆପଣ ଲେଖାଟି ଲେଖିଛନ୍ତି, ଏମିତି ସବୁ ଲେଖି ଚାଲନ୍ତୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
0: ଗୋଟିଏ ଓଡ଼ିଆ ଗୀତଟି ଶୁଣିନେବା। ଜୀବନର ଆମେ ପ୍ରତିଟି ମୁହୂର୍ତ୍ତରେ ଆମେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହଉ, ସେମିତି ପ୍ରତିଟି ମୁହୂର୍ତ୍ତକୁ ଆମେ ସକାରାତ୍ମକ ଦୃଷ୍ଟିକୋଣରୁ ନିଜ ତରଫରୁ ଶତ ପ୍ରତିଶତ ଠିକ ରହିବା। ଅନେକ ନିନ୍ଦା ଆସିବ, ତଥାପି ଆମକୁ ଚାଲିବାକୁ ହେବ, ଜୀବନକୁ ବଢ଼ିବାକୁ ହେବ, ଆଗକୁ ବଢ଼ିବାକୁ ହେବ। ତ ଆସନ୍ତୁ ଆମେ ସେମିତି ଗୋଟିଏ ସୁନ୍ଦର ଗୀତ ଶୁଣିନେବା। ଫିଲ୍ମର ନାଁ ବି ହଉଛି ଅଗ୍ନି ପରୀକ୍ଷା, ଗୀତଟି ଏମିତି ଅଛି।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜିଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

0: ଶ୍ରୋତାବନ୍ଧୁ ପ୍ରଚାରକଲୋ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
1: ଘରେ ସୋଲାର ଲଗେଇଦେଲ?
2: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। ଷ୍ଟୁଡ଼ିଓ ଘଡ଼ିରେ ସ୍ୱୟଂ ବର୍ତ୍ତମାନ ରାତି 10:25। ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଲତା ମଙ୍ଗେସ୍କର, ଚଳଚ୍ଚିତ୍ର 'ଦାଗ୍'।

ବିଷୟ ତେନ୍ଦୁ ଚାରି ଏଫ୍ଏମ୍ରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଲତା ମଙ୍ଗେସ୍କର, କିଶୋର କୁମାର। ଚଳଚ୍ଚିତ୍ର ଦିଦାରେ ୟାର।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30:27। ସମୟ ଆସିଛି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଅର୍ପଣ କରିବା କେତୋଟି ଭକ୍ତି ଅର୍ଘ୍ୟ। ପ୍ରଥମେ କଣ୍ଠଶିଳ୍ପୀ ସରିତା ଦାସ, ଗୀତିକାର ବିଜୟ ମଲ୍ଲ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣିଛନ୍ତି ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଶ୍ରୀଚରଣ, ଗୀତିକାର ବଦ୍ରି ମିଶ୍ର, ସଙ୍ଗୀତକାର ବିପିନ ବାରିକ।

ଶ୍ରୋତାବନ୍ଧୁ, ଆପଣମାନେ ଶୁଣିଛନ୍ତି ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି ବୁଲବୁଲ ମୋଦି, ଗୀତିକାର ଅଲେଖ ବିଶ୍ୱାଳ, ସଙ୍ଗୀତ ସଂଯୋଜନା ବିପିନ ବାରିକ।